ଆକାଶବାଣୀ ରାଉରକେଲା। ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ 20 ଦିନ 2026 ମସିହା ଜୁନ୍ ମାସ 9 ତାରିଖ। ସମୟ ବର୍ତ୍ତମାନ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଶୁଣିବା ପରବର୍ତ୍ତୀ ଭକ୍ତିଗୀତ ମୋ କାଳିଆ ଧନ ମୋ କଳାବଦନ, ଗାଇଛନ୍ତି ସ୍ୱାଗତିକା ମହାପାତ୍ର, ରଚନା କ୍ଷୀରଚନ୍ଦ୍ର ପୋଥାଳ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତିଗୀତ ହେ ବଂଶୀଧର ତୁମେ ଜଗତ ଯାକର ସୁଖର ଦୁଃଖର ଅଂଶୀଦାର କଣ୍ଠଦାନ କରିଛନ୍ତି ଯୌଥ କଣ୍ଠରେ ସ୍ୱାଗତିକା ମହାପାତ୍ର ଏବଂ ଶ୍ରୀକାନ୍ତ ଦାସ ରଚନା ସଚ୍ଚି ମହାନ୍ତି।

ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ପ୍ରଫୁଲ୍ଲ କୁମାର ସାହୁଙ୍କର ଏକ ରଚନା, ଖୋଳ ତାଳ ବାଜେ ରାଇଙ୍କି ଛାଇ। କଣ୍ଠଦାନ କରିଛନ୍ତି ଅରବିନ୍ଦ ମୁଦୁଲି।

ଶୁଣିବା କାର୍ଯ୍ୟକ୍ରମ ଶେଷରେ କେବେ ସେହିଦିନ ଆସିବ ହେ ପ୍ରଭୁ ଜୀବି ତୁମ ପୁଣ୍ୟଧାମ। ଏହି ଭକ୍ତିଗୀତ କଣ୍ଠଦାନ କରିଛନ୍ତି ଅରବିନ୍ଦ ମୁଦୁଲି, ରଚନା ଧ୍ରୁବଚରଣ ସାହୁ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସର 199ତମ ଭାଗ।

ଶୁଣିଲେ ଶ୍ରୀରାମଚରିତ ମାନସର 199ତମ ଭାଗ। ଆକାଶବାଣୀ ରାଉରକେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧୀନ ଆତିଥ୍ୟ ଭିତ୍ତିଭୂମି ଲାଗି ଭୂମି ବ୍ୟାଙ୍କ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ଗଲାକାଲି ରାଜ୍ୟ କ୍ୟାବିନେଟ୍ର 41 ନମ୍ବର ବୈଠକ ହୋଇଯାଇଛି। ବୈଠକଟି 5 ବିଭାଗର ମୋଟ 10 ପ୍ରସ୍ତାବ ଉପରେ ଆଲୋଚନା ହୋଇକରି ଅନୁମୋଦନ କରାଯାଇଛି। ଏଥି ହୀରାକୁଦ ସହିତ ରାଜ୍ୟର ଭିନ୍ ଭିନ୍ ଜରୁରୀ ପର୍ଯ୍ୟଟନସ୍ଥଳୀ ସାମିଲ ରହିବା, ଏଥିଲାଗି ମୋଟ 1500 କୋଟି ଟଙ୍କା ଖର୍ଚ୍ଚ କରାଯିବା, ସମ୍ବଲପୁର ଆଉ ତାର ପାଖର ଇଲାକାକେ ପିଇବାର ପାଇଁ ଯୋଗାବାର ନିଶ୍ଚିତ କରବାର ଲାଗି ଗୋଟିଏ ଅନ୍ତଃ ନଦୀ ଜଳାଶୟ ତିଆରି କରାଯିବା, ଏହି ପ୍ରକଳ୍ପ ତିଆରି ଆଉ ପରିଚାଳନା ଲାଗି 440 କୋଟି 33 ଲକ୍ଷ 93 ହଜାର ଟଙ୍କାର ଟେଣ୍ଡରକେ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଏତର ଛଡ଼ା ଭିନ୍ ଭିନ୍ ସହରାଞ୍ଚଳ ଦେଇକି ଯାଉଥିବା ନଦୀ ଖଣି ଆଉ ସହର ଭିତରେ ଥିବା ଜଳଭଣ୍ଡାରମାନଙ୍କୁ ବିଲ୍ ବିକାଶ କରାଯିବା, ଏଥିଲାଗି ରାଜ୍ୟ ସରକାର ଜଳତଟ ବିକାଶ ଯୋଜନା ମୂଲ କରିବେ, ଏଥି 5 ବର୍ଷରେ 500 କୋଟି ଟଙ୍କା ଖର୍ଚ୍ଚ କରାଯିବା। ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକେ ସୂଚନା ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଗଜପତି ଜିଲ୍ଲାର ଜିରାଙ୍ଗ ବୌଦ୍ଧ ମଠ ପରିଦର୍ଶନ କରିଛନ୍। ବିଶ୍ୱଶାନ୍ତି ଆଉ ସମୃଦ୍ଧି କାମନା କରବାର ସହିତ ମଠର ସାଧୁସନ୍ଥ ଆଉ ସ୍ଥାନୀୟ ଲୋକଙ୍କ ସାଙ୍ଗେ ରାଜ୍ୟପାଳ ଆଲୋଚନା କରିଛନ୍।

ନାନୁ ବୁଦ୍ଧଙ୍କର ଅବଶେଷ ଆନବାର ଥି ମଠର ଭୂମିକାକେ ସୁର୍ତ୍ତା କରିକିରି ରାଜ୍ୟପାଳ ତାର ଆଧ୍ୟାତ୍ମିକ ଆଉ ସାଂସ୍କୃତିକ ଅବଦାନକେ ପ୍ରଶଂସା କରିଛନ୍। ସକାଳବେଳା ରାଜ୍ୟପାଳ ମହେନ୍ଦ୍ର ଗିରି ମେଳାର ମହାଯଜ୍ଞ ଥି ଯୋଗ ଦେଇକିରି କୁନ୍ତି ମନ୍ଦିରନ ପୂଜାପାଠ କରିଛନ୍। ଏ ଅବସରରେ ରାଜ୍ୟପାଳ ମହେନ୍ଦ୍ର ଗିରିକେ ଓଡ଼ିଶାର ଆଧ୍ୟାତ୍ମିକ ଉତ୍ତରାଧିକାରୀ ବୋଲି କହିଛନ୍। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର୍ ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନର ଗଲାକାଲି 10 ନମ୍ବର ଦିନ ସରିଛି। ବେଲବୋର୍ଡର 6 ବଜେ ତକ ରାଜ୍ୟ 2,70,00,000 ଅଧିକା ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ମିଳିଛି। ଏ ବାବଦ ଅଧିକା ସୂଚନା ଓ ସାହାଯ୍ୟ ପାଇବାର ଲାଗି ନିର୍ବାଚନ ବିଭାଗ ତରଫ ଜାରି କରାଯାଇଥିବା ମାହାଲିଆ ହେଲ୍ପଲାଇନ୍ ନମ୍ବର 1950 ଥି ସାଧାରଣ ଲୋକେ ଯୋଗାଯୋଗ କରିପାରିବେ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ପରୀକ୍ଷା ଫଲ ଗଲାକାଲି ବାହାରିଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଲ ଘୋଷଣା କରିବା ସହିତ ଫଳାଫଲ ପୁସ୍ତିକାକେ ଉନ୍ମୋଚନ କରିଛନ୍। 16 ବୈଷୟିକ ବୃତ୍ତିଗତ ପାଠ୍ୟକ୍ରମ ଲାଗି କମ୍ପ୍ୟୁଟର ଆଧାରିତ ପରୀକ୍ଷା ରାଜ୍ୟ 30 ଜିଲ୍ଲା ସହିତ କୋଲକାତା, ପାଟନା ଆଉ ରାଞ୍ଚିର 9 କେନ୍ଦ୍ରନ କରାଯାଇଥିଲା। ବି ଫାର୍ମାଥି ଶୁଭାଂଶୁ ସୁତାର, ଏଲିଟେକ୍ ଥି ଅରୁଣ କୁମାର ଜେନା, ଏମ୍ବିଏ ଥି ତ୍ରିବିକ୍ରମ ପ୍ରଧାନ, ଏମ୍ସିଏ ଥି ନରେନ୍ ପାତ୍ର ଆଉ ଏମ୍ଟେକ୍ ଥି ସ୍ୱାଗତ କୁମାର ବେହୁରା ପହିଲା ଠାନେ ରହିଛନ୍। ଗଲା ମେ 4-10 ତକ ହେଇଥିବା ପରୀକ୍ଷା ଥି ମୋଟ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏ ମାସ 3 ନମ୍ବର ହପ୍ତାନୁ କାଉନ୍ସେଲିଂ ବୋଲ ହେବା। ଭୁବନେଶ୍ୱର ବିଧାନସଭା ପରିସରନ ଆଜି ଶହୀଦ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ କାର୍ଯ୍ୟକ୍ରମ ହେବା। ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଆଉ ଅଲଗା ଅତିଥିମାନେ କାର୍ଯ୍ୟକ୍ରମଟି ଯୋଗ ଦେଇକରି ପରିସରନ ଥିବା ଶହୀଦଙ୍କ ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରିବେ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ତରଫ ଜିଲ୍ଲା ଟାଉନ୍ ହଲ୍ନ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଆଉ ସମ୍ବର୍ଦ୍ଧନା ସଭା ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଆକାଶବାଣୀ ଇତିହାସ ଓ ଜନସମ୍ପର୍କ ବାବଦେ କହିଥିଲେ। ଏ ଅବସରରେ ନିୟମିତ ଶ୍ରୋତା ଚିତ୍ରସେନ ସବର, ମନୋଜ ପଟେଲ, ସୀମାଞ୍ଚଳ ସବର, କ୍ଷମାସାଗର ସାହୁ ଓ ବରିଷ୍ଠ କଳାକାର ଶଶାଙ୍କ ଶେଖର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏତାର ସହିତ ନାକରା କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାଥି 2 ନମ୍ବର ପ୍ରସ୍ତୁତି ବୈଠକ ହୋଇଯାଇଛି। ସରକାରଙ୍କ 2 ବର୍ଷର ସଫଲ କାର୍ଯ୍ୟକାଳ ପୂର୍ତ୍ତି ଉତ୍ସବ ଆଉ ବିକାଶଧାରା ଓଡ଼ିଶା ସାରା ଶୀର୍ଷକ କାର୍ଯ୍ୟକ୍ରମ ଜିଲ୍ଲାନ ଆଇବା ଜୁନ୍ 12 ମୂଲ ହେବା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଇହାଦେ ଦେଶର କେତେଟା ରାଜ୍ୟନ ପହଞ୍ଚିଛେ। ଗୁଜରାଟ ଛଡ଼ା ଦେଶର ଅଲଗା ରାଜ୍ୟ ପ୍ରାକ୍ ମୌସୁମୀ ବର୍ଷା ଦେଖବାର୍କେ ମିଳିଛେ। ସେଆଡ଼େ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ରାଜ୍ୟର କିଛିଟା ଇଲାକାନ ପହଞ୍ଚିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଆକଳନ କରାଯାଇଛି। ଏତାର ସହିତ କାଲବୈଶାଖୀର ବଲେ ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା ସହିତ ରାଜ୍ୟର 11 ଜିଲ୍ଲାନ ଜବର ଧୋକା ଗଡ଼ି ସାଙ୍ଗେ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ଟିଟିଲାଗଡ଼ନ 42 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧନ 41.5, ବଲାଙ୍ଗୀରନ 41.1, ଭବାନୀପାଟଣାନ 41 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ
3: नमस्कार आकाशवाणी कटक आंचलिक संवाद पढ़ुंट सत्यव्रत बेहुरा। मुख्यमंत्री मोहन चरण माझी अध्यक्षतार भुवनेश्वर लोकसेवा भवन में राज्य कैबिनेट बैठक अनुष्ठित हो जाएगी। बैठक पर मुख्य शासन सचिव अनु गर्ग कहते कैबिनेट पांचटी विभाग मोट दसटी प्रस्ताव को अनुमोदन देखते जलतट विकास योजना को मंजूरी मिली। ଏହି ଯୋଜନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ 5,501 ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କ ସୃଷ୍ଟି କରାଯିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ଏଥିରେ ସାମିଲ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ସହର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଆର୍ଥିକ ଅନଗ୍ରସର ବର୍ଗ ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ କରାଯାଇଛି। ଖୋର୍ଦ୍ଧାରେ ମହିଳା ଶ୍ରମିକ ହଷ୍ଟେଲ ବିକାଶ ସାଧନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ଶିଳ୍ପନୀତି 2022 ସଂଶୋଧନ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।
4: ୱିମେନ୍ ୱର୍କର୍ସ ହଷ୍ଟେଲ ମହିଳା ଶ୍ରମିକଙ୍କ ପାଇଁ ଗୋଟେ 4,000 ସଂଖ୍ୟାର ଗୋଟେ ବଡ ହଷ୍ଟେଲ, ସେଇଟାର ଟେଣ୍ଡର ଅନୁମୋଦନ ହେଲା। ଏଇ ହଷ୍ଟେଲ କାଲିବେଟି ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ ଯେଉଁ ଆମର ଖୋର୍ଦ୍ଧାରେ ଅଛି ସେଇଥିରେ ତିଆରି କରାଯିବ।
3: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଗତକାଲି ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ବୌଦ୍ଧମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ନିକଟରେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ସମସ୍ୟା ବିଷୟରେ ଅବଗତ ହେବା ସହ ମଠର ସାଧୁସନ୍ଥମାନଙ୍କର ଭକ୍ତି, କରୁଣା, ସମ୍ପ୍ରୀତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ଗତକାଲି ସୁଦ୍ଧା ସମୁଦାୟ ଭୋଟରଙ୍କ ମଧ୍ୟରୁ 75%ରୁ ଅଧିକଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ବ୍ରହ୍ମପୁରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ସମୟରେ ଯୁବ ସମାଜର ଭୂମିକା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ଓଜେଇଇ ବି ଫାର୍ମ ପାଠ୍ୟକ୍ରମରେ ଶୁଭ୍ରାଂଶୁ ସୂତାର ଶୀର୍ଷରେ ରହିଛନ୍ତି। ସେହିଭଳି ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପର ହୋଇଛନ୍ତି। ଏଥିରେ ମୋଟ 62,691 ଜଣଙ୍କୁ ର୍ୟାଙ୍କ ମିଳିଛି। ଏହି ସଫଳତା ପରେ

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ଅବସରରେ ଆଜି ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ। ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଲିଙ୍କ୍ ଟ୍ରେନ୍ରେ ବିଳମ୍ବ ହେତୁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ସେହିଭଳି ହାଉଡ଼ା ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ଆଜି ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ନବବର୍ଷର ଗୌରବମୟ ଯାତ୍ରା ସମ୍ପୂର୍ଣ୍ଣ କରିବା ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ଠାରେ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଆକାଶବାଣୀର ଇତିହାସ ଓ ଜନସମ୍ପର୍କରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆନ୍ତଃ 16 ବର୍ଷୀୟ ବାଳକ ବାଳିକା ବର୍ଗର ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାଳିକା ବର୍ଗରେ ଗଞ୍ଜାମ ଦଳ 53-24 ପଏଣ୍ଟରେ ସମ୍ବଲପୁରକୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଛି। ସେହିଭଳି ବାଳକ ବର୍ଗରେ ବାଲେଶ୍ୱର 68-40 ପଏଣ୍ଟରେ ନୟାଗଡ଼କୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 6 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଦାନ୍ତ ପ୍ରତିରୋପଣ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ରଞ୍ଜନ ସାହୁ।
2: ମନୁଷ୍ୟ ଶରୀରରେ 2 ଯୋଡ଼ା ଦାନ୍ତ ଦେଖାଯାଇଥାଏ। ପ୍ରଥମ ଯୋଡ଼ା ଦାନ୍ତ ବାଲ୍ୟାବସ୍ଥାରେ ଉଠିଥାଏ, ଯାହାକୁ ଦୁଧଦାନ୍ତ କୁହାଯାଏ। ବୟସ ଅନୁପାତରେ ତଳ ଓ ଉପର ମାଢ଼ିରେ 10ଟି ଲେଖାଏଁ ମୋଟ 20ଟି ଦୁଧଦାନ୍ତ ବା ଅସ୍ଥାୟୀ ଦାନ୍ତ ଉଠିଥାଏ, ଯାହାକି କାଳକ୍ରମେ 6ରୁ 12 ବର୍ଷ ବୟସ ମଧ୍ୟରେ ପଡ଼ିଯାଇଥାଏ ଏବଂ ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠିଥାଏ। 6ରୁ 12 ବର୍ଷ ମଧ୍ୟରେ ତଳ ଓ ଉପର ଉଭୟ ମାଢ଼ିରେ 14ଟି ଲେଖାଏଁ ମୋଟ 28ଟି ସ୍ଥାୟୀ ଦାନ୍ତ ରହିଥାଏ। ପୁଣି 18ରୁ 25 ବର୍ଷ ମଧ୍ୟରେ ତଳ ଓ ଉପର ମାଢ଼ିରେ ଡାହାଣ ବା ପାର୍ଶ୍ୱ ଶେଷ ଭାଗରେ 1ଟି ଲେଖାଏଁ ମୋଟ 4ଟି ଦାନ୍ତ ସ୍ଥଳ ବିଶେଷରେ ଉଠିଥାଏ, ଯାହାକୁ ଜ୍ଞାନଦାନ୍ତ ବୋଲି କୁହାଯାଏ। ଏହି 4ଟି ଜ୍ଞାନଦାନ୍ତ ଅନେକ ସ୍ଥଳରେ ଆଦୌ ନ ଉଠିବା ବା ଆଂଶିକ ଉଠିବା କିମ୍ବା ବହୁ ବିଳମ୍ବରେ ଉଠିବା ଦେଖାଯାଇଥାଏ। ବାଲ୍ୟାବସ୍ଥାରୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାନ୍ତ ଉଠିବା ପଡ଼ିବା ଓ ମାଢ଼ି ତଥା ଦାନ୍ତର ବିଭିନ୍ନ ରୋଗ ଯୋଗୁଁ ସମ୍ପୂର୍ଣ୍ଣ ବା ଆଂଶିକ ଦନ୍ତକ୍ଷୟ ମଧ୍ୟ ଦେଖାଯାଇଥାଏ। ବୟସ ଅନୁପାତରେ କୌଣସି ଦନ୍ତରୋଗ ଯୋଗୁଁ ଅସ୍ଥାୟୀ ଦାନ୍ତର କ୍ଷୟ ହେଲେ ଏହି ସ୍ଥାନ କାଳକ୍ରମେ ସ୍ଥାୟୀ ଦାନ୍ତ ଦ୍ୱାରା ପୂରଣ ହୋଇଥାଏ, କିନ୍ତୁ କୌଣସି କାରଣରୁ ସ୍ଥାୟୀ ଦାନ୍ତ କ୍ଷୟ ହେଲେ ସେହି ସ୍ଥାନ ଅପୂରଣୀୟ ହୋଇ ରହିଯାଏ। ଏହି ସ୍ଥଳେ ସେ ସ୍ଥାନ ପୂରଣ ପାଇଁ କୃତ୍ରିମ ଦାନ୍ତର ଆବଶ୍ୟକତା ପଡ଼େ। ମୁଖଗହ୍ୱରର ସମସ୍ତ ଦାନ୍ତ କ୍ଷୟସ୍ଥଳେ ଉପର ଓ ତଳ ଉଭୟ ମାଢ଼ିରେ ସମ୍ପୂର୍ଣ୍ଣ କୃତ୍ରିମ ଦାନ୍ତ ସେଟ୍ ଲଗାଇବା ପାଇଁ ହୋଇଥାଏ, ଯାହାକୁ ଫୁଲ୍ ଡେଞ୍ଚର ବୋଲି କୁହାଯାଏ। ପାଟି ଭିତରେ କିଛି ପ୍ରାକୃତିକ ଦାନ୍ତ ଥାଇ କୃତ୍ରିମ ଦାନ୍ତର ଆବଶ୍ୟକତାକୁ ଆଂଶିକ କୃତ୍ରିମ ଦାନ୍ତ ବା ପାର୍ସିଆଲ୍ ଡେଞ୍ଚର କୁହାଯାଏ। ଉଭୟ ଫୁଲ୍ ଡେଞ୍ଚର ଓ ପାର୍ସିଆଲ୍ ଡେଞ୍ଚରକୁ ବ୍ୟବହାରକାରୀ ନିଜେ ପାଟିରୁ କାଢ଼ିଥାନ୍ତି ଓ ପିନ୍ଧିଥାନ୍ତି। ସୃଷ୍ଟି ପ୍ରଦତ୍ତ ଅସ୍ଥାୟୀ ଓ ସ୍ଥାୟୀ 2 ଯୋଡ଼ା ଦାନ୍ତ ବ୍ୟତୀତ ବିଜ୍ଞାନର ଅଗ୍ରଗତି, ଦନ୍ତଶଲ୍ୟ ଚିକିତ୍ସାର ପ୍ରଗତି ଓ ଦନ୍ତ ରୋଗର ଆଧୁନିକ ଚିକିତ୍ସା ପାଇଁ ଏବେ ପାଟି ଭିତରେ 3ୟ ଯୋଡ଼ା ଦାନ୍ତ ପ୍ରତ୍ୟାରୋପଣ ସମ୍ଭବ ହେଲାଣି, ଯାହାକୁ ଟୁଥ୍ ଇମ୍ପ୍ଲାଣ୍ଟ ବୋଲି କୁହାଯାଉଛି। ଏହି ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ଉଦ୍ଭାବନ ହେବା ପରେ ପାଟି ଭିତରେ ଆଂଶିକ ବା ସମ୍ପୂର୍ଣ୍ଣ ଦାନ୍ତର ଅନୁପସ୍ଥିତିରେ ରୋଗୀକୁ ଦାନ୍ତ ଲଗାଇବା ଓ କାଢ଼ିବାର ଆବଶ୍ୟକତା ପଡ଼ୁନାହିଁ। ଏହି ସ୍ଥାୟୀ ଦନ୍ତରୋପଣ ସଫଳ ରୂପାୟନ ଯୋଗୁଁ ପ୍ରାକୃତିକ ଦାନ୍ତ ସମତୁଲ ହୋଇପାରୁଛି। ଯେଉଁ ରୋଗୀଙ୍କ ମାଢ଼ି ଆକୃତି ବହୁତ ଛୋଟ, ସେମାନେ କୃତ୍ରିମ ଦାନ୍ତ ଲଗାଇବା ପାଇଁ ମାନସିକ ଭାବେ ପ୍ରସ୍ତୁତ ନୁହନ୍ତି। ଯେଉଁ ରୋଗୀଙ୍କ ପଡ଼ିଯାଇଥିବା ଉଭୟ ପାର୍ଶ୍ୱର ଦାନ୍ତଗୁଡ଼ିକର ଆବଶ୍ୟକ ଯତ୍ନର ଅଭାବ, କୃତ୍ରିମ ଦାନ୍ତ ପାଟି ଭିତରେ ରଖିବା ସମୟରେ ବାନ୍ତି ଦେଖାଇବା ଓ ପାଟି ଭିତରର ନରମ ମାଂସପେଶୀର ଅସ୍ୱାସ୍ଥ୍ୟକର ପରିସ୍ଥିତି ପ୍ରଭୃତି ସ୍ଥଳେ ଏହି ଟୁଥ୍ ଇମ୍ପ୍ଲାଣ୍ଟ ବା ଦନ୍ତ ପ୍ରତ୍ୟାରୋପଣ ଦନ୍ତହୀନତାର ସ୍ଥାନ ପୂରଣ କରି ପ୍ରାକୃତିକ ପରିବେଶ ସୃଷ୍ଟି କରିପାରୁଛି। ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ପୂର୍ବରୁ ରୋଗୀ ବ୍ୟବସ୍ଥାପିକ ନିୟମ ଅନୁଯାୟୀ ଜଟିଳ ରୋଗମୁକ୍ତ ଥିବା ଆବଶ୍ୟକ। ଏଥିଯୋଗୁଁ ଏହି ଚିକିତ୍ସା ପୂର୍ବରୁ ରଞ୍ଜନ ରଶ୍ମି ଓ ଅନ୍ୟାନ୍ୟ ଭେଷଜ ପରୀକ୍ଷା

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ, ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା LPMSର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ୍ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଭାବେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡପୋର୍ଟଗୁଡ଼ିକୁ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ସହାୟକ ପ୍ରଦାନ କରିବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଏବଂ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଆଗାମୀ 5 ବର୍ଷ ମଧ୍ୟରେ ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଦ୍ୱିଗୁଣିତ ହେବ। ନବସୃଜନ, ବିଶ୍ୱ ସହଭାଗିତା ଏବଂ ବ୍ୟାପକ ଆନ୍ତର୍ଜାତିକ ବଜାର ପ୍ରବେଶ ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଫାର୍ମା କ୍ଷେତ୍ର ଆଧାରିତ ବିଶ୍ୱ ସମ୍ମିଳନୀ ଏବଂ ବିଶ୍ୱ ଫାର୍ମା ନିୟାମକ ସମ୍ମିଳନୀ ଓ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଆନ୍ତର୍ଜାତିକ ପ୍ରଦର୍ଶନୀର ପୂର୍ବାବଲୋକନ ସମାରୋହକୁ ଗତକାଲି ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ଇତିମଧ୍ୟରେ ଭାରତ ବିଭିନ୍ନ ରାଷ୍ଟ୍ର ସହ 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି। ଏହାଦ୍ୱାରା 50ରୁ ଅଧିକ ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ଭାରତ ସଂଯୋଗ ସ୍ଥାପନ କରିପାରିଛି। ବିକଶିତ ବିଶ୍ୱର ବିଭିନ୍ନ ଦେଶର ବଜାର ପ୍ରବେଶ ସମ୍ଭବ ହୋଇପାରିଛି। ଜେନେରିକ୍ ଔଷଧ କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଫାର୍ମା ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଭାରତ ଅଗ୍ରସର ହେଉଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ଭାରତର ଫାର୍ମା କ୍ଷେତ୍ର ବିଶ୍ୱ ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ ଗଠନ ଏବଂ ସୁଲଭ ମୂଲ୍ୟରେ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଗତକାଲି ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 6 ଜଣ ଆହତ ହୋଇଛନ୍ତି। ଅପରାହ୍ନରେ ଷ୍ଟିଲ୍ ମେଣ୍ଟ ସପ୍ ପ୍ରଥମର କାଷ୍ଟିଂ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ 3 ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପ୍ରଭାବିତ ପରିବାର ଇସ୍ପାତ କାରଖାନାର କ୍ୱାର୍ଟରରେ ରହିବେ ଏବଂ ସେମାନଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ

କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଆସାମର GI ଟ୍ୟାଗ୍ ଯୁକ୍ତ ତେଜପୁରର ପ୍ରସିଦ୍ଧ ଲିଚି ଆନ୍ତର୍ଜାତିକ ବଜାରରେ ପହଞ୍ଚୁଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ପ୍ରଥମ ଥର ପାଇଁ ଦୁବାଇକୁ ଏହା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଏହି ପଦକ୍ଷେପ ଲିଚିକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହଯୋଗ ପ୍ରଦାନ କରିବ। ଉତ୍ତର ପୂର୍ବ ଭାରତର କୃଷି ଉତ୍ପାଦ ପାଇଁ ଏହା ମାଧ୍ୟମରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ବର୍ଷ ପୂରଣ କରିଛି। 2016 ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ଦେଶବ୍ୟାପୀ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହର ଆରମ୍ଭ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିବା ସହ 1,75 ଟଙ୍କାର ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଓ 5 ଟଙ୍କାର ଡାକଟିକଟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିପାରିଛି। 2018 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାରେ ପରିଣତ ହୋଇଛି। ଏହା ମାଧ୍ୟମରେ ସୁଗମ, ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇପାରୁଛି। ବାର୍ଷିକ ପ୍ରତି ପରିବାର ପିଛା ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସହ 1,80,000 କୋଟିରୁ ଅଧିକ ବ୍ୟୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରିଛି। 2024 ଅକ୍ଟୋବରରେ ଏହି ଯୋଜନାକୁ ଅଧିକ ବ୍ୟାପକ କରି ସରକାର ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ। 70 ବର୍ଷର ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଏହା ଅଧୀନରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରୁଛି। ଆମେରିକାର H-1B ଭିସା ଆବେଦନ ପାଇଁ 1 ଲକ୍ଷ ଆମେରିକୀୟ ଡଲାର ଫି ଆଦାୟ ବେଆଇନ ବୋଲି ସେଠାକାର ଏକ ଫେଡେରାଲ କୋର୍ଟ ରାୟ ପ୍ରଦାନ କରିଛି। ମାସାଚୁସେଟ୍ସର ବୋଷ୍ଟନ୍ଠାରେ ଥିବା US ଜିଲ୍ଲା କୋର୍ଟ ବିଚାରପତି ଲିଓ ସୋରକିନ୍ ଏହି ରାୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, US କଂଗ୍ରେସର ଆବଶ୍ୟକ ସମର୍ଥନ ବିନା ଏଭଳି ନିୟମ ପ୍ରଣୟନ ଯୁକ୍ତିଯୁକ୍ତ ନୁହେଁ। ଫେଡେରାଲ କୋର୍ଟର ଏହି ନିଷ୍ପତ୍ତିକୁ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଆଇନଜୀବୀ ଗୋଷ୍ଠୀ ସ୍ୱାଗତ କରିଛନ୍ତି। H-1B ହେଉଛି ସବୁଠାରୁ ପ୍ରଚଳିତ ଆମେରିକୀୟ କାର୍ଯ୍ୟ ଭିସା ମଧ୍ୟରେ ଅନ୍ୟତମ। ଆମେରିକୀୟ କମ୍ପାନୀଗୁଡ଼ିକୁ ଦକ୍ଷ ମାନବ ସମ୍ବଳ ଉପଯୋଗ କରିବା ନେଇ ଏହି ଭିସା ସହାୟତା ପ୍ରଦାନ କରିଥାଏ। ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ କେତେକ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ ସୂଚନା ଦେଇଛନ୍ତି। କନ୍ସୁଲେଟ୍ ଜେନେରାଲଙ୍କ କାର୍ଯ୍ୟାଳୟର ଅଧିକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେମାନଙ୍କୁ ସମ୍ଭାବ୍ୟ ସହାୟତା ଏବଂ ସମର୍ଥନ ଯୋଗାଇବା ଲକ୍ଷ୍ୟ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରାଯାଉଛି ବୋଲି କନ୍ସୁଲେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଦେଶର ଉତ୍ତର ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକ ସହ ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ସମେତ କୋଙ୍କଣ, ଗୋଆ, ତାମିଲନାଡ଼ୁ, ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଅନ୍ୟପକ୍ଷରେ କର୍ଣ୍ଣାଟକ ଉପକୂଳ, କେରଳମ, ମାହେ, କର୍ଣ୍ଣାଟକର ଉତ୍ତର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ, ରୟାଲସୀମା, ତାମିଲନାଡ଼ୁ, ପୁଡୁଚେରୀ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ

0: ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟର ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ।
1: ଶ୍ରୋତାବନ୍ଧୁ, ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଶୁଣିବା ଓଡ଼ିଆ ଆଲବମ୍ ଲଭ୍ ଷ୍ଟୋରିର କେତୋଟି ଗୀତ। ପ୍ରଥମ ଗୀତରେ କଣ୍ଠଶିଳ୍ପୀ ଦେବୀଦୋଷ ଆଚାର୍ଯ୍ୟ ଏବଂ ସସ୍ମିତା ବିଶ୍ୱାଳ। ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା କରିଛନ୍ତି ଦେବୀଦୋଷ ଆଚାର୍ଯ୍ୟ ଏବଂ ରଚନା ମଧ୍ୟ ଦେବୀଦୋଷ ଆଚାର୍ଯ୍ୟ।

ପରବର୍ତ୍ତୀ ଗୀତରେ କଣ୍ଠଶିଳ୍ପୀ ସସ୍ମିତା ବିଶ୍ୱାଳ, ରଚନା ବାପୁ ଗୋସ୍ୱାମୀ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ପ୍ରଫୁଲ୍ଲ କୁମାର ତ୍ରିପାଠୀ ଗୀତିକାରଙ୍କର ରଚନାରୁ। ପ୍ରଥମ ଗୀତରେ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରବର୍ତ୍ତୀ ସୁଗମ ସଙ୍ଗୀତ ଗାଇଛନ୍ତି ପ୍ରୀତିନନ୍ଦା ରାଉତରାୟ, ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଶ୍ରୋତାବନ୍ଧୁ, ଶୁଣିବା ଆଉ ଏକ ସୁଗମ ସଙ୍ଗୀତ। କଣ୍ଠଦାନ କରିଛନ୍ତି ଯୌଥ କଣ୍ଠରେ ଲକ୍ଷ୍ମୀକାନ୍ତ ପାଲିତ ଏବଂ ପ୍ରୀତିନନ୍ଦା ରାଉତରାୟ। ସୁନ୍ଦର ଗୀତଟିରେ ରଚନା କରିଛନ୍ତି ଗୀତଟିକୁ ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଶୁଣିଲେ ବଣପାହାଡ଼ ଗୀତ କାର୍ଯ୍ୟକ୍ରମରେ ମୁଣ୍ଡା ଗୀତ ପରିବେଷଣ କରିଥିଲେ ସୁଖମଣି କେରକେଟା ଓ ସାଥୀ। ଆକାଶବାଣୀ ରାଉରକେଲା 102.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ। ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ଜୟ ଗୁରୁଦେବ। ଆପଣ ଆପଣମାନଙ୍କର ସନ୍ତାନ ସନ୍ତତିଙ୍କର ସର୍ବାଙ୍ଗୀନ ଉନ୍ନତି କାମନା କରୁଛନ୍ତି କି? ତାଙ୍କର ବୌଦ୍ଧିକ ଆଧ୍ୟାତ୍ମିକତାର ଅଭିବୃଦ୍ଧି ସହିତ ଯୋଗ ପ୍ରାଣାୟାମ ଦ୍ୱାରା ଶାରୀରିକ ସୁସ୍ଥତା ଚାହୁଁଛନ୍ତି କି? ତେବେ ଆଜି ହିଁ ଆସନ୍ତୁ ICSE ସ୍ୱୀକୃତିପ୍ରାପ୍ତ SSRVM ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ Sector 20 ଓ Sector 22କୁ, ଯେଉଁଠାରେ ବାଲ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ଓ ଏକାଦଶ ଶ୍ରେଣୀ ନିମନ୍ତେ ନାମଲେଖା ଚାଲିଛି। ଏଠାରେ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ଓ ଅଣକର୍ମଚାରୀ ସମସ୍ତଙ୍କର ସନ୍ତାନ ସନ୍ତତିମାନେ ପାଠ ପଢ଼ିବାର ସୁଯୋଗ ପାଇପାରିବେ। ଜାତୀୟ ସ୍ତରର କୋଚ୍ ଦ୍ୱାରା କ୍ରୀଡ଼ା ପ୍ରଶିକ୍ଷଣ, ଆଧୁନିକ ବୈଜ୍ଞାନିକ ଲ୍ୟାବ୍, ସ୍ମାର୍ଟ କ୍ଲାସ୍, ଉନ୍ନତ ମାନର ପାଠାଗାର, ଯାହାକି ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ବିକାଶରେ ସାହାଯ୍ୟ କରିବ। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ 9090932434। 9090932434। ଜୟ ଗୁରୁଦେବ।
1: ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଇଏ ରାସ୍ତେ ହେଁ ପ୍ୟାର କେ ଫିଲ୍ମରୁ ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି, ଅନୁରାଧା ପୁଡ଼ୱାଲ ଏଣ୍ଡ ମନୋହର ସେଠୀ।

0: ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କ'ଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ବାସ୍ତବ କଥାଚିତ୍ରର ଏହି ଗୀତ। ଗାଇଛନ୍ତି ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତି। ଏ ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା କରିଛନ୍ତି ଯତୀନ ଲଲିତ, ରଚନା ସମୀର।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଶ୍ରୋତାବନ୍ଧୁ, ଗୀତଟି ଶୁଣୁଥିଲେ ତୁମ୍ବିନ୍ ଫିଲ୍ମରୁ। କଣ୍ଠଦାନ କରିଥିଲେ ଅରିଜିତ ସିଂ ଏବଂ ତୁଲସୀ କୁମାର। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ସୁର ଫିଲ୍ମରୁ ଗାଇଛନ୍ତି ଲକି ଅଲି ଏବଂ ସୁନିଧି ଚୌହାନ। ସଙ୍ଗୀତ ସଂଯୋଜନା ଏମ୍ଏମ୍ କ୍ରିମ୍, ରଚନା ନିଦା ଫାଜଲ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: मन करता है तुमसे बातें करता रहूं, शाम हो, रात हो, सुबह दोपहर, बस बोलता ही रहूं।
2: तो बोलो ना, ये जो तुम्हारी आवाज है ना, गहरी, ये सुन के दिल में कुछ होता है।
1: तो बोलता रहूंगा। सपना, मुझे तुमसे इतनी बातें करनी है कि जिंदगी खत्म हो जाएगी, मगर मेरी बातें नहीं,

0: ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ କୟାମତ ଫିଲ୍ମରୁ। କଣ୍ଠଦାନ କରିଥିଲେ ଅଭିଜିତ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏ ସୂଚନା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଶ୍ରୋତାବନ୍ଧୁ, ଏଥର ଆସନ୍ତୁ କଣ୍ଠଶିଳ୍ପୀ ଆଶିଷ୍କର ଏବଂ ଜୁବିନ ନଦିଆଲଙ୍କ କଣ୍ଠରେ ଶୁଣିବା ପରବର୍ତ୍ତୀ ଗୀତ ପାଗଲପନ୍ତୀ ଫିଲ୍ମରୁ। ସଙ୍ଗୀତ ସଂଯୋଜନା କରିଛନ୍ତି ତାନିସ୍ ବାଗ୍ଚି, ରଚନା ସବୀର ଅହମ୍ମଦ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ମିଲେଙ୍ଗେ ମିଲେଙ୍ଗେ ଫିଲ୍ମରୁ ଗାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ସଂଯୋଜନା ହିମେଶ ରେଶମିଆ, ରଚନା ସମୀର।

0: ଶ୍ରୋତାବନ୍ଧୁ, ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରୁଛୁ କିଛି କ୍ଷଣ।
1: आप सुन रहे हैं विविध भारती राष्ट्रीय सेवा देश की सुरीली धड़कन। स्वागत है आप सभी का कार्यक्रम रंग तरंग में।

0: हम सुन रहे थे पापा कहते हैं फिल्म का यह गीत, और हमने पूछा था कि इसके गायक कलाकार कौन है, तो आपने सही उत्तर दिया है, परंतु हम गीतकार जावेद अख्तर इसके हैं और राकेश रोशन ने इसे संगीतबद्ध किया है। और हमारे श्रोताओं ने जो उत्तर दिया वो बिल्कुल सही दिया कि कुमार सानू की इस आवाज़ को हम सुन रहे हैं। और हमने आपसे पूछा था कि आप बताइए कि आपको लालच किस चीज़ का है, तो हमारी श्रोता लिखती हैं, मुझे तो पति के पॉकेट से मिलने वाले पैसे का लालच आज भी है, जब भी उनके कपड़े धोती हूँ मेरी नज़र।
1: आकाशवाणी संवाद पढ़ुछंती सत्यव्रत बेहुरा। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ, ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, 140 କୋଟି ଭାରତୀୟଙ୍କ ଆଶୀର୍ବାଦ ଯୋଗୁଁ ସରକାର ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣ ଲାଗି ଉଦ୍ୟମ କରିଆସୁଛନ୍ତି। ଏବେ ବିଶ୍ୱସ୍ତରରେ ଦେଶକୁ ଏକ ନୂଆ ପରିଚୟ ମିଳିଥିବା ବେଳେ ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଛି। ଶ୍ରୀ ମୋଦି କହିଛନ୍ତି, ସରକାର ସୁଶାସନ, ସେବା ଏବଂ ଉନ୍ନତି ନିମନ୍ତେ ଆଗାମୀ ଦିନରେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ଜୁନ୍ ମାସ 9 ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଭାରତ ଗରିବ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରି ଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚିପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସମୁନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ବ୍ରାଜିଲ, ଇଣ୍ଡୋନେସିଆ, ଚାଇନା, ଇରାନ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରର ସଭ୍ୟମାନେ ଏହି କୃଷି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରାୟ 21 ଦେଶର କୃଷିମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଭାଗ ନେଇଥିବା ଜଣାପଡ଼ିଛି। ଆଜି ବ୍ରିକ୍ସ କୃଷି ସମ୍ମିଳନୀରେ ଅନେକଗୁଡ଼ିଏ ଅଧିବେଶନ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ନବସୃଜନ, ପରିବେଶ ଅନୁକୂଳ କୃଷି ଏବଂ କୃଷି ବାଣିଜ୍ୟ ଓ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତିକରଣ କରିବା ବିଷୟରେ ଆଲୋଚନା କରାଯିବ। ଚଳିତ ମାସ 12 ବିଭିନ୍ନ ଦେଶର କୃଷିମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବ। ଆଲୋଚନାରେ କ୍ଷୁଦ୍ର ଚାଷୀ, ମହିଳା ଓ ଯୁବପିଢ଼ିଙ୍କ ଜରିଆରେ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରାଯିବ। ଜୁନ୍ 13 ବ୍ରିକ୍ସ ରାଷ୍ଟ୍ରସମୂହର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧରତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଝାଡ଼ଖଣ୍ଡ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଗଣମାନ୍ୟ ବ୍ୟକ୍ତିମାନେ ରାଞ୍ଚିର କୋକର ସମାଧିସ୍ଥଳ ପରିଦର୍ଶନ କରି ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମାତ୍ର 25 ବର୍ଷ ବୟସରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲ୍ ଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେ କେବଳ ବ୍ରିଟିଶ ଆଇନକୁ ବିରୋଧ କରିନଥିଲେ, ବରଂ ବ୍ରିଟିଶ ସରକାରଙ୍କ ଧର୍ମାନ୍ତରୀକରଣ ଓ ପ୍ରଶାସନିକ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ସେ ପ୍ରେରଣା ଦେଇଥିଲେ। ଆଜି ତାଙ୍କ ପୁଣ୍ୟତିଥିରେ ଝାଡ଼ଖଣ୍ଡର କୋକର ସମାଧିସ୍ଥଳ ଏବଂ ବିର୍ସା ଚୌକରେ ବହୁ ସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଧରତୀ ଆବାଙ୍କ ଜୀବନ ସାହସ, ଆତ୍ମସମ୍ମାନ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି, ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲ୍ଗୁଲାନ ଆନ୍ଦୋଳନ ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଏକ ବୃହତ ଆନ୍ଦୋଳନ ଥିଲା। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ଦିଗରେ ବିର୍ସା ମୁଣ୍ଡା ଅଦମ୍ୟ ସାହସର ସହ ଲଢ଼େଇ କରିଥିଲେ। ଦେଶରେ ଆଦିବାସୀ ସମ୍ପ୍ରଦାୟର ଆତ୍ମସମ୍ମାନ, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ଦିଗରେ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦି କହିଛନ୍ତି, ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେବ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥା LPMSର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡ ପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଓ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଯୋଗୁଁ ଦେଶରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ସାଧାରଣ ଲୋକଙ୍କୁ ସମର୍ଥନ କରିବା ଏବଂ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସରକାର ପାସପୋର୍ଟ ଜାରି କରିବା ଏବଂ ଦସ୍ତାବିଜ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ସେ କହିଛନ୍ତି, ଅଭିଯୋଗଗୁଡ଼ିକର ଶୁଣାଣି ଲାଗି ଡିଜିଟାଲ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି, ବିଶ୍ୱସ୍ତରରେ ଭାରତୀୟ ନାଗରିକମାନଙ୍କୁ ସହଜ ଏବଂ ସୁବିଧାରେ ବ୍ୟବସାୟ କରିବା ଲାଗି ସରକାର ସାହାଯ୍ୟ କରୁଛନ୍ତି ଏବଂ ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବା ଲାଗି 44 ଦୂତାବାସ ସାହାଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ବର୍ଷ ପୂରଣ କରିଛି। 2016 ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳ ବିପକ୍ଷରେ 278 ରନ୍ ବିଜୟ ଲକ୍ଷ୍ୟ ରଖିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ଭୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ପୂର୍ବରୁ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତିବା ପରେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଭାରତ 50 ଓଭର୍ରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଋତୁରାଜ ଗାଇକ୍ୱାଡ ଶତକୀୟ ପାଳି ଖେଳିଥିବାବେଳେ ଅଧିନାୟକ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ରିରାଜ 2 ୱିକେଟ୍ ନେଇଛନ୍ତି। ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ର ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.aar.gov.in ୱେବସାଇଟ୍ ଲଗ୍ଇନ୍ କରିପାରିବେ।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says government empowered youth, women and farmers in last 12 years. India hits out at Pakistan in the United Nations, calls it factory of hate. 5-day BRICS agriculture ministers meeting begins in Indore to focus on food security and empowerment of farmers. Strategic road project Zojila Tunnel achieves final breakthrough, bringing all-weather connectivity between Kashmir Valley and Ladakh closer to reality. Pradhan Mantri Surakshit Matritv Abhiyan completes 10 years. Nationwide celebrations to begin from today. IMD issues red alert for heavy rainfall over Karnataka, Kerala and Mahe. Also predicts heat wave conditions over Delhi, Punjab, Himachal Pradesh, Jammu and Kashmir, Ladakh, Uttar Pradesh, Vidarbha and West Rajasthan. And in men's cricket, India A set target of 278 runs against Sri Lanka A in Tri-Nation A series at Dambulla, Sri Lanka. Prime Minister Narendra Modi today said the government has spared no effort in empowering the country's youth, women and farmers over the past 12 years. In a social media post, Mr. Modi said, with the blessings of 1.4 billion citizens and the spirit of nation first, the government is dedicated to trust, development and public welfare. The Prime Minister noted that as a result of these tireless efforts, today the country has gained a new identity on the global stage, from infrastructure to the digital revolution. Mr. Modi underlined that to realise the resolve of a developed India, the government will continue to move forward relentlessly on the path of service, good governance and prosperity. External Affairs Minister Dr. S. Jaishankar has said the country's foreign policy has witnessed significant transformation in the past 12 years. In a social media post, Dr. Jaishankar said during this period, the government made passport issuance and attestation of documents a seamless experience for the common citizen and provided full support to citizens. He said the government facilitated access for Indian nationals to the global workplace and supported Indian businesses getting market access abroad. He said 44 embassies and consulates were opened to address the needs of Indians. Dr. Jaishankar said these efforts of the government enabled Indians to travel abroad with greater confidence and a stronger sense of pride. Union Home Minister Amit Shah will launch the Land Port Management System, LPMS, in New Delhi today. This initiative reflects the government's commitment to smart border management, aiming to enhance efficiency, transparency and security in cross-border trade and passenger movement through technology-driven solutions. LPMS is a digital platform designed to integrate operations across land ports into a unified system. The BRICS Agriculture Conference has commenced in Indore, Madhya Pradesh. Delegates from Brazil, Indonesia, China, Iran, South Africa, the UAE and other member countries are participating in the summit. Agriculture ministers, senior officials and experts from 21 countries are taking part in the summit. Multiple sessions are scheduled to be held today on topics including food security, farm innovation, climate-friendly farming, agricultural trade and empowering small farmers. A special dialogue among agriculture ministers will be held on Friday. It will focus on food security through small farmers, women and youth. The ministerial meeting of BRICS nations will take place on Saturday. The Enforcement Directorate ED is conducting search operations at six premises across Punjab, Uttar Pradesh and Delhi NCR in connection with a money laundering case involving Hampton Sky Realty Limited. According to ED officials, the premises being covered include both residences and business offices connected with persons and entities linked to Hampton Sky Realty Limited. Further details are awaited. The case is linked to Aam Aadmi Party leader and Punjab Minister Sanjeev Arora. According to the probe agency, it uncovered a large-scale money laundering operation allegedly carried out through entities linked to Mr. Arora. ED had said that fake GST purchases of mobile phones worth over 100 crore rupees were used, followed by exports to allegedly round-trip illegitimate funds from Dubai to India. India has strongly criticized Pakistan at the United Nations for running an organized factory of hate that exploits religious terminology to cultivate permanent hostility towards India among its citizens. Speaking at a United Nations Security Council session, India's permanent representative to the United Nations, Parvathaneni Harish, slammed Islamabad for propagating state-sponsored disinformation by labelling militant outfits operating inside its own territory as Fitna al-Hindustan.
3: Blaming neighbors for its own failures is an old Pakistani habit. Coming up with official notifications directing Pakistan's government agencies to start referring to groups inside its own borders as Fitna al-Hindustan is nothing but officially sponsored misinformation and disinformation dressed in religious terminology. This is an outcome of an organized factory of hate coming from the deep state of Pakistan, which aims to keep their citizens in a state of permanent hostility with India in order to perpetuate their stay in power and control of national resources and detract them from core political and economic problems. India stands steadfast in rejecting terrorism in all its forms and manifestations.
2: The ambassador targeted Pakistan's political framework and the dominant role played by its military in governance, pointing to recent constitutional amendments as clear indicators of expanding military dominance over civilian authorities. He also condemned Islamabad's cross-border military operations, holding Pakistan accountable for significant civilian casualties resulting from its aerial assaults in Afghanistan. Mr. Harish reiterated, dressing up a massacre as a military operation does not absolve the perpetrator. He asserted that Pakistan possesses a protracted track record of holding its neighbors responsible for its own internal shortcomings.
3: Pakistan's campaign of military airstrikes against Afghanistan is causing huge civilian casualties and sufferings to the Afghan people. We reiterate Secretary General's deep concern at civilian casualties caused by airstrikes, cross-border firing, and targeted killings. We support the Secretary General's call urging compliance with obligations under international law, including international humanitarian law, and ensuring protection of civilians. Such unconscionable acts of violence are a blatant assault on Afghanistan's sovereignty and a threat to the region's peace and stability. India strongly condemns the airstrikes on Afghan territory, which are flagrant violations of international law and the UN Charter and the principle of state sovereignty.
2: This is Akashvani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. Welcome back to the Midday News. Zojila Tunnel has achieved a significant milestone today with final breakthrough. The breakthrough has brought the decades-old dream of all-weather connectivity between the Kashmir Valley and Ladakh closer to reality. Road Transport and Highways Minister Nitin Gadkari pressed the remote button, blasting the breakthrough site near the east portal of the tunnel at Minimark in Ladakh. More from our correspondent.
4: The Zojila Tunnel is among the country's most strategically significant road projects. This breakthrough represents a key stage in the large-scale infrastructure development, under which the 13.15 kilometer long Zojila Tunnel is being constructed beneath the Zojila Pass. The project is considered crucial for ensuring all-weather road connectivity between Jammu and Kashmir and Ladakh, as the existent highway remains closed for extended periods during winters due to heavy snowfall and harsh weather conditions. Once completed, the tunnel will enable year-round connectivity. The final breakthrough is being seen as a significant engineering achievement with strong implications for defense logistics, regional connectivity, tourism, and economic development. With the breakthrough completed, focus will now shift to the remaining construction and finishing works required to make the tunnel fully operational. With Mohammed Abdullah from Kargil, this is Jigyasa Pandey for Akashwani News, Delhi.
2: Health and Family Welfare Minister Jagat Prakash Nadda will launch nationwide celebrations to commemorate 10 years of Pradhan Mantri Surakshit Matritva Abhiyan in New Delhi today. The core aim of the scheme is to reduce maternal and neonatal mortality by facilitating early detection and prompt management of high-risk pregnancies. More from our correspondent.
5: Prime Minister Narendra Modi had launched the scheme on 9th June 2016 to provide assured, comprehensive and quality antenatal care services free of cost to all pregnant women. The scheme aims to ensure early risk detection, timely medical intervention and safer pregnancies for every woman in the country. More than 7 crore 50 lakh pregnant women have received antenatal services under the scheme. Due to continuous government efforts, India's maternal mortality ratio decreased by 43 points from 130 maternal deaths per lakh live births in 2014 to 2016 to 87 in 2022 to 2024. On the occasion, a special 75 rupees commemorative coin and a 5 rupees postal stamp will also be released. With Dipendra Kumar, Priya Mondal, Akashwani News, Delhi.
2: Jharkhand, along with the rest of the country, is paying tribute today to the great freedom fighter and Dharti Aba, Bhagwan Birsa Munda, on his death anniversary. A report from our correspondent.
6: In the history of India's freedom struggle, there is one name that shook the foundations of British rule in defense of Jal, Jangal and Zameen. Sacrificing his life for the nation at the young age of just 25, Dharti Aba Bhagwan Birsa Munda led the historic Ul Gulan movement. He not only opposed the oppressive laws of the British, but also raised his voice against forced religious conversions and administrative exploitation. He united the tribal community and inspired them to protect their cultural heritage and rights. Since morning, a large number of people have been gathering at the Kokar Samadhi Sthal and Birsa Chowk in Ranchi to pay their respects. For Akashwani News, this is Mehvish Rahman from Ranchi.
2: A fragile pause in hostilities appears to be holding across West Asia after a sharp escalation between Iran and Israel that briefly threatened to collapse a two-month-old ceasefire. We have more from our correspondent.
7: West Asia is witnessing a tense and fragile pause after days of intense military exchanges between Iran and Israel. The escalation began with an Israeli strike in Beirut targeting Hezbollah positions, which was followed by Iranian missile launches towards northern Israel. Israel then carried out retaliatory strikes on Iranian-linked targets, deepening fears of a wider regional confrontation. While both sides have since signaled a temporary halt to direct fire, military forces remain on high alert and officials continue to warn that the situation could deteriorate rapidly. Diplomatic efforts are intensifying, with international actors pushing to prevent further escalation and preserve the fragile ceasefire framework that has held roughly for 2 months. This is Vinod Kumar for Akashwani News from Dubai.
2: The Indian Meteorological Department, IMD, has forecast heavy to very heavy rainfall over Karnataka, Arunachal Pradesh, Assam and Meghalaya till Thursday. IMD also issued a red alert for heavy rainfall over parts of Karnataka, Kerala and Mahe today. Meanwhile, the weather agency has predicted heatwave conditions over Delhi, Haryana, Chandigarh, Punjab, Himachal Pradesh, Jammu and Kashmir, Ladakh, Uttar Pradesh, Vidarbh and West Rajasthan. In men's cricket, India A has set a target of 278 runs against Sri Lanka A in the opening match of the Tri-Nation A series at the Rangiri Tambula International Stadium in Sri Lanka. The men in blue scored 277 runs for the loss of 6 wickets in 50 overs. For India, Ruthuraj Gaikwad's century, coupled with a 150-run partnership with Tilak Varma, helped India gain control of the innings. Benchmark domestic equity indices were trading around 0.4% up in afternoon trade today. The Sensex rose 267 points to 73,791, while the Nifty

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶ ସମସ୍ତ କ୍ଷେତ୍ରରେ ବିକାଶ ଘଟିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଦେଶ ବିକଶିତ ଭାରତ ପଥରେ ଅଗ୍ରସର ହେଉଛି। 2014 ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଅର୍ଥବରାଦ କମ୍ ରହିବା ସହ ଲକ୍ଷ୍ୟପୂରଣ ମଧ୍ୟ କମ୍ ରହୁଥିଲା। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ 3 କିସ୍ତିରେ ମାତ୍ର 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ଯୋଜନାର ଗତି ଓ ଅନୁଦାନ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଏମ୍ ଆବାସ ଭାବେ ନାମିତ ଏହି ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପିଏମ୍ ଆବାସ ଯୋଜନାରେ ଜିଓ ଟ୍ୟାଗିଂ ବ୍ୟବସ୍ଥା କରାଯାଇ ବର୍ତ୍ତମାନ ସୁଦ୍ଧା ଦେଶର 4 କୋଟି ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନା

0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଲକ୍ଷ୍ୟ ଧାର୍ଯ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳି ଆଲୁଅରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଅର୍ଥରାଶି ପ୍ରଦାନ କରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କା ବାଟମାରଣାକୁ ରୋକିପାରିଛନ୍ତି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ପୂର୍ବରୁ 2 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12 ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଓ ପରିବେଶକୁ ସ୍ୱଚ୍ଛ ଓ ସନ୍ତୁଳିତ ରଖିବା କ୍ଷେତ୍ରରେ କାର୍ଯ୍ୟ ଓ ଦୂରଦୃଷ୍ଟିକୁ ଗୁରୁତ୍ୱ ଦେଇ 32 ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରଦାନ କରିଛନ୍ତି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ June 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
1: ଆଜି କେନ୍ଦ୍ର ସରକାରଙ୍କର ନିରନ୍ତର ସ୍ୱଚ୍ଛ ସେବା, ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣ ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2 ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମ ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପଚରାଉଚରା ବେଳେ ଏହି ଅସ୍ତ୍ରଭଣ୍ଡାର ସମ୍ପର୍କରେ ସୂଚନା ପାଇ ଆଜି VDF ଏବଂ BSF ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସମେତ ରାଇଫଲ, ଡେଟୋନେଟର ଏବଂ ମାଓପୁସ୍ତିକା ଜବତ କରିଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ସମାଜର ସବୁବର୍ଗର ଲୋକମାନେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେଉଥିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ନ୍ୟାୟ, ସମ୍ମାନ ଓ ଆଦିବାସୀ ସମୁଦାୟର ଅଧିକାର ପାଇଁ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସଂଘର୍ଷ ଆଜି ମଧ୍ୟ ପରବର୍ତ୍ତୀ ପିଢ଼ିମାନଙ୍କୁ ପ୍ରେରଣା ଦେଇଆସୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଜନଜାତି ଜନନାୟକ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଜନଜାତି ସମ୍ପ୍ରଦାୟଙ୍କ ସହିତ ଦେଶର ଯୁବପିଢ଼ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ଓଡ଼ିଶା ବିଧାନସଭା ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଓଡ଼ିଶାର ବିକାଶରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ହୋଇଥିବା 4 ସେଟ୍ ନାମାଙ୍କନ ପତ୍ର କାଏମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବୌଦ୍ଧ ଜିଲ୍ଲାରେ ସୌରଶକ୍ତିର ବ୍ୟାପକ ପ୍ରସାର ଏବଂ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ମଡେଲ ସୋଲାର ଭିଲେଜ୍ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇଚରଣ ଡାଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟି ଗ୍ରାମକୁ ଚିହ୍ନଟ କରାଯାଇଛି। ଆଗାମୀ 6 ମାସ ମଧ୍ୟରେ ଗ୍ରାମଗୁଡ଼ିକ ମଧ୍ୟରୁ ସର୍ବୋକୃଷ୍ଟ ପ୍ରଦର୍ଶନ କରିଥିବା ଗ୍ରାମକୁ ମଡେଲ ସୋଲାର ଭିଲେଜ୍ ଭାବେ ଚୟନ କରାଯାଇ 1 କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଂଶଗ୍ରହଣକାରୀମାନେ ବେଳାଭୂମି ପରିସରରୁ ପ୍ଲାଷ୍ଟିକ୍, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏସ୍ଆଇଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ବିଏଲ୍ଓଙ୍କ ସମେତ ଇସିଆଇ ଏନ୍ଇଟି ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ବର 1950ର ସାହାଯ୍ୟ ନେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ କବାଡ଼ି ଚାମ୍ପିୟନସିପ୍ର ସେମିଫାଇନାଲ ଆୟୋଜିତ ହୋଇଛି। ସେମିଫାଇନାଲରେ ଉଭୟ ଅନ୍ତଃ 16 ବର୍ଷୀୟ ବାଳକ ଓ ବାଳିକା ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। 4ଟି ଜୋନ୍ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ବ୍ରହ୍ମପୁର ଜୋନ୍ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଓ ଗଞ୍ଜାମ ଦଳ ଏବଂ ବାଳିକା ବର୍ଗରେ ସମ୍ବଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ପାଗ ଅନୁକୂଳ ଥିବାରୁ ଜଳବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି ଏବଂ ଗୁଳୁଗୁଳି ଜାରି ରହିଛି, ଯାହାର ପ୍ରଭାବ ମୌସୁମୀ ବାୟୁକୁ ଅଗ୍ରସର ପାଇଁ ଅଧିକ ପ୍ରୋତ୍ସାହନ ଦେଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟରେ ଆଗାମୀ 3ରୁ 4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀୟ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ। ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଆରମ୍ଭରେ ଲିପିକା ମହାନ୍ତିଙ୍କ କଣ୍ଠରେ ଶୁଣିବା ବୃନ୍ଦାବନ ଜେନାଙ୍କ ରଚନା।

ରଚନା। ଶ୍ରୋତା ବନ୍ଧୁ, ଏହି ଭକ୍ତିଗୀତ ସହ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 419ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

କୌରବଙ୍କ ଆଚରଣରେ କ୍ଷିପ୍ତ ହୋଇ କ୍ରୁଦ୍ଧ ବଳରାମ ହସ୍ତିନାପୁରକୁ ଉତ୍ପାଟନ କରି ଯମୁନା ନଦୀରେ ନିକ୍ଷେପ କରିବା ନିମନ୍ତେ ଲଙ୍ଗଳର ଅଗ୍ରଭାଗରେ ତାକୁ ଆକର୍ଷଣ କରିଛନ୍ତି। କୌରବମାନେ ପ୍ରାଣଭୟରେ ସହକୁଟୁମ୍ବ ସାମ୍ବ ଲକ୍ଷ୍ମଣଙ୍କୁ ପ୍ରତ୍ୟର୍ପଣ କରି ତାଙ୍କ ଶରଣାପନ୍ନ ହୋଇଛନ୍ତି। ଏହାପରେ ଦେବର୍ଷି ନାରଦଙ୍କ ଦ୍ୱାରକା ଆଗମନ ଏବଂ କୃଷ୍ଣଙ୍କ ବୈଭବ ଦର୍ଶନ ବର୍ଣ୍ଣନା ଆରମ୍ଭ ହୋଇଛି। ନାରଦ ରୁକ୍ମିଣୀଙ୍କ ଭବନରୁ ଯାଇ ପହଞ୍ଚିଛନ୍ତି ସତ୍ୟଭାମାଙ୍କ ଭବନରେ।

ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 419ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ଆକାଶବାଣୀ ରାଉରକେଲା। ଓଡ଼ିଆ ଆଲବମ୍ ଗୀତ କ୍ରମରେ ଆସନ୍ତୁ ଶୁଣିବା ଭକ୍ତି ଗୀତ।

କଣ୍ଠଶିଳ୍ପୀ ବାଦଲ କୁମାରଙ୍କ କଣ୍ଠରେ ଶୁଣିଲେ କାମିନୀ ବାଳା ପାତ୍ରଙ୍କ ରଚନା। ପଢ଼ିଲେଣି କି ଜଣାଶୁଣା ଯୁବଗାଳ୍ପିକ ଶିବାଶିଷ ପାଢ଼ୀଙ୍କ ସଦ୍ୟତମ ଗଳ୍ପ ସଂକଳନ ବଦଳୁଥିବା ମଣିଷ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 9778174978। ଟେଲିଫୋନ୍ ନମ୍ବର ଆଉଥରେ କହି ରଖୁଛି 9778174978।

0: କଣ୍ଠଶିଳ୍ପୀ ଶରତ ପରିଡ଼ାଙ୍କ କଣ୍ଠରେ ଶୁଣିଲେ କାମିନୀବାଳା ପାତ୍ରଙ୍କ ରଚନା।
1: ପଢ଼ିଲେଣି କି ଜଣାଶୁଣା ଯୁବଗାଳ୍ପିକ ଶିବାଶିଷ ପାଢ଼ୀଙ୍କ ସଦ୍ୟତମ ଗଳ୍ପ ସଂକଳନ ବଦଳୁଥିବା ମଣିଷ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 9778174978। ଟେଲିଫୋନ ନମ୍ବର ଆଉ ଥରେ କହି ରଖୁଛି 9778174978।

0: କଣ୍ଠଶିଳ୍ପୀ ଥିଲେ ଚନ୍ଦ୍ରାଣୀ ମୁଖାର୍ଜୀ, ତାଙ୍କ କଣ୍ଠରେ ଶୁଣିଲେ ରଘୁନାଥ ରାଉତଙ୍କ ରଚନା।
1: ପଢ଼ିଲେଣି କି ଜଣାଶୁଣା ଯୁବଗାଳ୍ପିକ ଶିବାଶିଷ ପାଢ଼ୀଙ୍କ ସଦ୍ୟତମ ଗଳ୍ପ ସଂକଳନ ବଦଳୁଥିବା ମଣିଷ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 9778174978। ଟେଲିଫୋନ ନମ୍ବର ଆଉ ଥରେ କହି ରଖୁଛି 9778174978।
2: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାସବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
3: ଫସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
4: RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

କଣ୍ଠଶିଳ୍ପୀ ଚେତନାଙ୍କ କଣ୍ଠରେ ଶୁଣିଲେ ରବୀନ୍ଦ୍ରନାଥ ଦାସଙ୍କ ରଚନା। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 8249809672। ଏଥର ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ଅନିଲଙ୍କ କଣ୍ଠରେ ରଘୁନାଥ ରାଉତଙ୍କ ରଚନା।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହରିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं लवलीन निकल।

ଏଥର ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ଆମର ସ୍ୱାସ୍ଥ୍ୟ 7:10 କାର୍ଯ୍ୟକ୍ରମ ପ୍ରେରଣା ଶୁଣିପାରିବେ। 7:25 ଏଥିରେ ଜୀବନ ଏକ ଫୁଲର ସେଜ ନୁହେଁ, ଏହା ଏକ କଣ୍ଟକିତ ପଥ, ଏହି ପ୍ରସଙ୍ଗକୁ ନେଇ ଆର୍ତ୍ତତ୍ରାଣ ନନ୍ଦଙ୍କ ସହିତ ରହିଛି ସାକ୍ଷାତକାର ଭିତ୍ତିକ ଆଲୋଚନା। ସୁଗମ ସଙ୍ଗୀତ 8:30 କଣ୍ଠଶିଳ୍ପୀ କରୁଣାକର ସେଠୀ ଏବଂ ପଦ୍ମାବତୀ ଦ୍ୱିବେଦୀ। ବଣପାହାଡ଼ର ଗୀତ 8:45 ଏହି କ୍ରମରେ ରହିଛି କିଷାନ ଗୀତ, ପରିବେଷଣ କରିବେ ଜାନକୀ କିଷାନ ଏବଂ ସାଥୀ। ସିନେ ସଙ୍ଗୀତ 14:50 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ 12:00। ଆସନ୍ତାକାଲି ଅପରାହ୍ନ 5:00 ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ, ଶ୍ରୀମଦ୍ ଭାଗବତ ଗୀତା କ୍ରମରେ ଶୁଣିବେ ଏହାର 420ତମ ଭାଗ 5:20। କାର୍ଯ୍ୟକ୍ରମ ନାରୀ ମହଲ 5:30 ସମ୍ବଲପୁରୀ ଗୀତ ଶୁଣିବେ 6:10 କଣ୍ଠଶିଳ୍ପୀ କ୍ଷମାନିଧି ବଡ଼ି। କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ 6:30। 6:55 ଆଜିର ପ୍ରସଙ୍ଗ ଜିଲ୍ଲା ହାଲଚାଲ 7:25 ଏହି କ୍ରମରେ ରହିଛି ମୟୂରଭଞ୍ଜ ଜିଲ୍ଲାର ହାଲଚାଲ। କାର୍ଯ୍ୟକ୍ରମ କ୍ଷେତ ଖମାର 7:30। ସିନେ ସଙ୍ଗୀତ 8:00। 10:00 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ 10:30 ଏହି କ୍ରମରେ ରହିଛି ଭିଜି ଯୋଗଙ୍କ ଭାଓଲିନ୍ ବାଦନ। ଏ ଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ପ୍ରଥମେ ଶୁଣିଲେ ଚଳିତ ଅଧିବେଶନ ସମ୍ପର୍କରେ ଏବଂ ତା'ପରେ ଶୁଣିଲେ ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ।

ଆକାଶବାଣୀ ରାଉରକେଲା ପ୍ରସାର କରୁଛୁ ଓଡ଼ିଶୀ। ପ୍ରଥମେ ଶୁଣିବା ସଂଯୁକ୍ତା ଜେନାଙ୍କ କଣ୍ଠରେ ଲୋକନାଥ ପାଳଙ୍କ ରଚନା।

ପଢ଼ିଲେଣି କି ଜଣାଶୁଣା ଯୁବଗାଳ୍ପିକ ଶିବାଶିଷ ପାଢ଼ୀଙ୍କ ସଦ୍ୟତମ ଗଳ୍ପ ସଂକଳନ ବଦଳୁଥିବା ମଣିଷ? ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 9778174978। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛି 9778174978।

0: ଶ୍ରୋତା ବନ୍ଧୁ, ଦେଶର ପ୍ରଗତିରେ ସାମୁଦ୍ରିକ ଅର୍ଥନୀତିର ଯଥେଷ୍ଟ ଭୂମିକା ରହିଛି। ସମୁଦ୍ରରୁ ଲୁଣ ମିଳିବା ହେଉ ଅବା ମତ୍ସ୍ୟଜୀବୀ ମାଛ ଧରି ନିଜର କୌଳିକ ବ୍ୟବସାୟକୁ ଅକ୍ଷୁର୍ଣ୍ଣ ରଖିବା ହେଉ, ପୁଣି ଜୈବ ବିବିଧତା ପାଇଁ ସମୁଦ୍ରର ଅବଦାନ ହେଉ, ପୁଣି ସମୁଦ୍ରରୁ ଦୁର୍ଲଭ ସାମଗ୍ରୀ ମିଳିବା ହେଉ, ଅନେକ ମୂଲ୍ୟବାନ ଜିନିଷ ଆମକୁ ଏହି ସମୁଦ୍ର ଦେଇଥାଏ, ଯାହାଦ୍ୱାରା ଆମ ଦେଶର ଅର୍ଥନୀତି ସୁଦୃଢ଼ ହେବା ସହ ଆତ୍ମନିର୍ଭର ଭାରତର ସଂକଳ୍ପ ପୁରା ହେବାର ବାଟ ଖୋଲିଯାଏ। ଏହି ଅବସରରେ ଆଜି ରହିଛି ଆଲୋଚନା, ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ।
1: ଅସୀମ ଶକ୍ତିର ଭଣ୍ଡାର ସମୁଦ୍ର ଜୀବସତ୍ତାର ପ୍ରଥମ ଉତ୍ସ। ସମୁଦ୍ର ଶଯ୍ୟା ତଳେ ସାଇତା ହୋଇ ରହିଛି ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ। ସମୁଦ୍ର ଗର୍ଭରୁ ମିଳେ ହୀରା ମୋତି ଇତ୍ୟାଦି ଦୁର୍ଲଭ ପ୍ରାକୃତିକ ସମ୍ପଦ, ସେଥିପାଇଁ ସମୁଦ୍ରର ଅନ୍ୟ ନାମ ରତ୍ନାକର। ବିଶ୍ୱ ପାଣିପାଗକୁ ନିୟନ୍ତ୍ରଣ କରେ ସମୁଦ୍ର, ଜଳଚକ୍ରର ସେ ମୁଖ୍ୟ କାରକ। ସମୁଦ୍ର ଢେଉ ଓ ପବନରୁ ଉତ୍ପନ୍ନ ହେଉଛି ବିଜୁଳି ଶକ୍ତି। ସୂର୍ଯ୍ୟରୁ ଆସୁଥିବା ଉତ୍ତାପକୁ ସେ ଅର୍ଦ୍ଧାଧିକ ଶୋଷଣ କରିନିଏ ଏବଂ ତା ଯୋଗୁଁ ସମ୍ଭବ ହୁଏ ମୌସୁମୀ ପ୍ରଭାବ। ସମୁଦ୍ର ଉପକୂଳ ଜୈବ ବିବିଧତାର ଏକ ଗତିଶୀଳ କେନ୍ଦ୍ର। ସମୁଦ୍ରରୁ ମିଳେ ଆମର ଅତ୍ୟାବଶ୍ୟକ ଖାଇବା ପଦାର୍ଥ ଲୁଣ। ବହିର୍ବାଣିଜ୍ୟ ନିମନ୍ତେ ସମୁଦ୍ର ପଥ ହିଁ ସବୁଠାରୁ ସୁଲଭ ଓ ନିର୍ଭରଯୋଗ୍ୟ। ବାଣିଜ୍ୟ କହିଲେ ସାଧାରଣତଃ ପଣ୍ୟ ସାମଗ୍ରୀର ଆମଦାନୀ ରପ୍ତାନୀ ବା ପରିବହନକୁ ବୁଝାଏ, ଯାହାର ବିସ୍ତାର ଉପରେ ନିର୍ଭର କରେ ଦେଶର ଆର୍ଥିକ ଅଭିବୃଦ୍ଧି। ପୃଥିବୀର ସମୁଦାୟ ଆୟତନର 71% ହେଉଛି ମହାସମୁଦ୍ର ଏବଂ ଏହି ବାଟ ଦେଇ ପରିବହନ ହୁଏ ପୃଥିବୀର ମୋଟ ବାଣିଜ୍ୟ କାରବାରର 90%। ଏହି ଦୃଷ୍ଟିରୁ ସମୁଦ୍ର ହେଉଛି ଭାରତର ବାଣିଜ୍ୟିକ ଜୀବନରେଖା। ମହାସାଗର ଦେଇ ପ୍ରବାହିତ ହୁଏ ଭାରତର ଅର୍ଥନୀତି। ଅଶୋଧିତ ତୈଳ ଏବଂ କୋଇଲା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ବୟନ ଶିଳ୍ପ ଓ କୃଷି ଉତ୍ପାଦନ ପର୍ଯ୍ୟନ୍ତ ବ୍ୟସ୍ତବହୁଳ ବନ୍ଦର ଗୁଡ଼ିକ ଦେଇ ପରିବହନ କରାଯାଏ ଏବଂ ଏହି ବନ୍ଦର ଗୁଡ଼ିକ ଯୋଗୁଁ ବିଶ୍ୱର ବିଭିନ୍ନ ବଜାର ସହିତ ଯୋଡ଼ି ହୋଇ ରହିଛି ଭାରତ। ବିଶ୍ୱର ଅଧିକାଂଶ ପର୍ଯ୍ୟଟନ କେନ୍ଦ୍ର ସମୁଦ୍ର କୂଳ ଉପରେ ନିର୍ଭରଶୀଳ। ପର୍ଯ୍ୟଟନ ଶିଳ୍ପ, ହୋଟେଲ ଏବଂ ସ୍ଥାନୀୟ ବ୍ୟବସାୟ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ସମୁଦ୍ର ଯୋଗାଏ ରୋଜଗାର। ମତ୍ସ୍ୟଜୀବୀ ଓ ରପ୍ତାନିକାରୀଙ୍କ ପାଇଁ ଏହା ଏକ ବିରାଟ ବଜାର। ମାଛ ଓ ଚିଙ୍ଗୁଡ଼ି ରପ୍ତାନୀ କରି ବିଦେଶୀ ମୁଦ୍ରା ଅର୍ଜନ କରନ୍ତି ପୃଥିବୀର ବିଭିନ୍ନ ଦେଶ। ସାମୁଦ୍ରିକ ସମ୍ପଦକୁ ଆଧାର କରି ଇତିହାସ କହେ ଓଡ଼ିଆ ଜାତି ଯେତିକି ସମରକୂଳ କୁଶଳୀ ସେତିକି ସାଗର ବିଳାସୀ। ଖ୍ରୀଷ୍ଟପୂର୍ବ କାଳରୁ ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରାକୁ ସେ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଦରିଆପାରି ନୌବାଣିଜ୍ୟରେ ଅର୍ଜିଥିଲା ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା। ଦିନରେ ସୂର୍ଯ୍ୟ ଓ ରାତିରେ ଆକାଶର ଧ୍ରୁବତାରା, ସପ୍ତର୍ଷି ମଣ୍ଡଳ ଓ ଶିଶୁମାରା ଆଦି ନକ୍ଷତ୍ର ସହାୟତାରେ ଦିଗ ନିର୍ଣ୍ଣୟ କରି ସାଧବପୁର ପର୍ଣ୍ଣଭରା ବୋଇତ ପହଞ୍ଚି ଯାଉଥିଲା ବାଲି, ଜାଭା, ସୁମାତ୍ରା, ବୋର୍ନିଓ, ବର୍ମା ଓ ସିଂହଳ ଆଦି ଦେଶରେ। ଦରିଆପାରି ନୌବାଣିଜ୍ୟ ଯୋଗୁଁ ଓଡ଼ିଶାରେ ସୃଷ୍ଟି ହୋଇଥିଲା ସାଧବ ସଂସ୍କୃତି। ନୌବାଣିଜ୍ୟ ଯୋଗୁଁ ସାଧବମାନେ ଏତେ ପ୍ରାଚୁର୍ଯ୍ୟରେ ଅଧିକାରୀ ଥିଲେ ଯେ ସେମାନଙ୍କ ପ୍ରାସାଦରେ ହାତୀଦାନ୍ତର ବିଭିନ୍ନ କାରୁକାର୍ଯ୍ୟ ଖଞ୍ଜା ଯାଉଥିଲା ଏବଂ ସେହି ପ୍ରାସାଦକୁ କୁହାଯାଉଥିଲା ଦନ୍ତା ଗୃହ। କେବଳ ସାଧବ ନିଅନ୍ତି, ବୋଇତ ବାହିନୀର ଅନ୍ୟ ସଦସ୍ୟମାନେ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସ୍ୱଚ୍ଛଳ ଥିଲେ। ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁ କୈବର୍ତ୍ତ, ବୋଇତାଇ, ତରାଇ, ପୋଥାଳ, ସାଥୁଆ, ପାଠିଆ, ଶାସମଲ୍ଲ ଓ ସାହୁ ସଂଜ୍ଞାଧାରୀମାନେ ବାସ କରନ୍ତି, ସେମାନଙ୍କ ପୂର୍ବଜମାନେ ଥିଲେ ବୋଇତ ବାହିନୀର ସଦସ୍ୟ। ଅର୍ଥାତ୍ ଏହି ସମୁଦ୍ର ଦେଇ ଆସିଥିଲା ରାଜ୍ୟର ଆର୍ଥିକ ସମୃଦ୍ଧି। ଏହି ଦୃଷ୍ଟିରୁ ସମୁଦ୍ର ସମ୍ପଦକୁ ବିକାଶର ଇଞ୍ଜିନ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଓଡ଼ିଶା। ବନ୍ଦର ନିର୍ମାଣ ଓ ଆଧୁନିକୀକରଣ ଅର୍ଥ ଦେଶର ଭବିଷ୍ୟତ ନିର୍ମାଣ। ତେଣୁ ଗଞ୍ଜାମ ଜିଲ୍ଲାର ବାହୁଡ଼ା ମୁହାଣରେ ଏକ ଗ୍ରୀନଫିଲ୍ଡ ବନ୍ଦର ନିର୍ମାଣ ହେବାକୁ ଯାଉଛି, ଯାହାଦ୍ୱାରା ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ସହିତ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ। ଏଥିସହିତ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଧ୍ୟମରେ ତ୍ୱରାନ୍ୱିତ ହେବାକୁ ଯାଉଛି 150 ନୂତନ ଜାହାଜ ନିର୍ମାଣ ଓ 500 ଯାନ୍ତ୍ରିକ ଡଙ୍ଗାର ଉନ୍ନତିକରଣ ଦ୍ୱାରା ଆଧୁନିକ ମାଛ ବଜାର ସହିତ ଧାମରା, ଚାନ୍ଦବାଲି ଓ ଅସ୍ତରଙ୍ଗ ବନ୍ଦରର ବିକାଶ କାର୍ଯ୍ୟ। ନୀଳ ଅର୍ଥନୀତିର ସମୃଦ୍ଧି ପାଇଁ ଓଡ଼ିଶାରେ ରହିଛି 480 ବ୍ୟାପୀ ସୁଦୀର୍ଘ ବେଳାଭୂମି। ଏଠାରେ ସାମୁଦ୍ରିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପ୍ରତି ଧ୍ୟାନ ଦେଲେ ସମ୍ଭବ ହେବ ନିରନ୍ତର ଆର୍ଥିକ ଅଭିବୃଦ୍ଧି। ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବିଭିନ୍ନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ ହୋଇପାରିଲେ ସାମୁଦ୍ରିକ ଅର୍ଥନୀତି ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ଓଡ଼ିଶା ହେବ ପୂର୍ବ ଭାରତର ପ୍ରବେଶ ଦ୍ୱାର, ବଦଳିଯିବ ରାଜ୍ୟର ଚିତ୍ର।

ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ସେବା, ସୁଶାସନ ଏବଂ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି ବୋଲି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଭାରତ ବିକାଶ ପଥରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି। ପୂର୍ବରୁ ନିର୍ମଳ ଗ୍ରାମ ଯୋଜନାକୁ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଧାର୍ଯ୍ୟ ଲକ୍ଷ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳିରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ

0: ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ପୂର୍ବରୁ 2 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12 ଲକ୍ଷ କୋଟି ଟଙ୍କା ଅଧିକ ହୋଇଛି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି।
1: आप ई कोर्ट प्लेटफॉर्म पे एक ऐप बनाई और वहां जैसे ही अपलोड करोगे मजिस्ट्रेट साहब का आदेश, तो वो ई प्रिजन प्लेटफॉर्म पे ऑटोमेटिकली आ जाएगा। तो जो जेल का सुपरिटेंडेंट है वो उसको देख लेगा कि ये कैदी कोर्ट से छूट गया और वो उसी दिन 5-10 मिनट में ही उस कैदी को छोड़ देगा। तो ये ईज ऑफ लिविंग नहीं है, ये रूल ऑफ लॉ का सम्मान नहीं है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରନ୍ତରତା, ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର 12 ବର୍ଷ ଏବଂ ତୃତୀୟ ପାଳିର 2 ସଫଳ ବର୍ଷ ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଲୋକସେବା ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝି କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଅଭିନବ ଡବଲ ଇଞ୍ଜିନ୍ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ତଥା ଐତିହାସିକ ଶିଖର ଛୁଇଁଛି। 2020 କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ବିଶ୍ୱବନ୍ଧୁ ଭାବେ ଉଭା ହୋଇଛି। ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଦେଶ ଆଜି 7-9% ଅଭିବୃଦ୍ଧି ହାର ସହ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଉଭୟ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଶ୍ରୀ ମାଝି କହିଛନ୍ତି।
2: ଯଦି ଆମେ ବିକାଶ କ୍ଷେତ୍ରରେ ଦେଖିବା, ଟେକ୍ନୋଲୋଜି କ୍ଷେତ୍ରରେ ଦେଖିବା, ଶକ୍ତି କ୍ଷେତ୍ରରେ ଦେଖିବା, ତାହେଲେ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆଡ଼କୁ ଯାଉଛି। ଯେଉଁ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାର ଥିଲା, ତାହାକୁ ଆମେ 5 ବର୍ଷ ପୂର୍ବରୁ ଅର୍ଥାତ 2025 ସୁଦ୍ଧା ଏ ହାସଲ ଆମେ ଆଜି କରିପାରିଛୁ। 50% ଦେଶର ସମୁଦାୟ ଉତ୍ପାଦନ କ୍ଷମତାର 50% ଅଧିକ, ପ୍ରାୟ 267 ଗିଗାୱାଟ ଏବେ ସୌର ଏବଂ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଭାରତ ଉତ୍ପାଦନ କରିକିରି ଆଜି ଆତ୍ମନିର୍ଭର ଭାରତ ଆଡ଼କୁ ଦ୍ରୁତଗତିରେ ବଢ଼ି ଚାଲିଛି।
0: କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ପାଇଁ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। 2047 ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର 2036 ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଛି। ତ୍ରୁଟି ରୋକିବା ପାଇଁ ସରକାର ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଦୀଘା ଜଗନ୍ନାଥ ଧାମ ବଦଳରେ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝି ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝି ଅନୁରୋଧ କରିଥିଲେ। ଏହାଦ୍ୱାରା ବିଶ୍ୱବ୍ୟାପୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭାବନାତ୍ମକ ମହତ୍ତ୍ୱ ବହନ କରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ PMSME ମାଧ୍ୟମରେ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭବତୀ ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ

0: ନହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 2016 ଜୁନ୍ ମାସରେ ଆରମ୍ଭ ହୋଇଥିବା PMSMA ଯୋଜନା ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ ଏକ ପ୍ରମୁଖ ପଦକ୍ଷେପ। ପ୍ରତ୍ୟେକ ମାସର 9 ତାରିଖରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ବିପଦପୂର୍ଣ୍ଣ ଗର୍ଭଧାରଣ, ପ୍ରାରମ୍ଭିକ ଚିହ୍ନଟ ଏବଂ ତୁରନ୍ତ ପରିଚାଳନାକୁ ସହଜ କରି ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ PMG ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ, ସେତୁ, ଜନଉପଯୋଗୀ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ SIR ପ୍ରକ୍ରିୟା ପରିଚାଳନା, ଅନ୍ଲାଇନ୍ ଫର୍ମ ପୂରଣ ଆଦି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି SIR କାର୍ଯ୍ୟକ୍ରମ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗରିବ କଲ୍ୟାଣର 12 ବର୍ଷ ଉପଲକ୍ଷେ ଆୟୋଜିତ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଶ୍ରୀ ପଣ୍ଡା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ଆଗାମୀ 24 ଘଣ୍ଟା ପାଇଁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଭାରତରେ ଗତ 12 ବର୍ଷ ମଧ୍ୟରେ ବ୍ୟବସାୟିକ ନିୟାମକ ପରିବେଶକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ସରଳ ଅନୁପାଳନଗତ ବ୍ୟବସ୍ଥା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମ ସୃଷ୍ଟି କରାଯାଇପାରିଛି। ବ୍ୟବସାୟିକ କ୍ଷେତ୍ରକୁ ଗତିଶୀଳ କରିବା, ସ୍ୱଚ୍ଛତା ଏବଂ ବିଶ୍ୱାସ ଆଧାରିତ ଶାସନ ପ୍ରତିଷ୍ଠାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି, ଫଳରେ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ବ୍ୟବସାୟ କରିବାର ସହଜତା ଉନ୍ନତ ହୋଇପାରୁଛି। ବିଶ୍ୱବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବ୍ୟବସାୟିକ ରିପୋର୍ଟ ଅନୁଯାୟୀ ବିଶ୍ୱସ୍ତରୀୟ ମୂଲ୍ୟାଙ୍କନରେ ଏ କ୍ଷେତ୍ରରେ ଭାରତର ଅଗ୍ରଗତି ପ୍ରତିଫଳିତ ହେଉଛି। ଦେଶର ଆର୍ଥିକ ପ୍ରଦର୍ଶନ, ସ୍ଥିର ସରକାର ଏବଂ ବଜାର ଦକ୍ଷତା ବ୍ୟବସାୟ କରିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିଛି। 2014 ବିଶ୍ୱସ୍ତରରେ 142ତମ ସ୍ଥାନରେ ଥିବା ଭାରତ 2025 ଉନ୍ନୀତ ହୋଇ 41 ପହଞ୍ଚିଛି। ସଶକ୍ତ ବ୍ୟବସାୟିକ ପରିବେଶ, ସ୍ୱଚ୍ଛ ଶାସନ ଏବଂ ପ୍ରଯୁକ୍ତି ବିଦ୍ୟା ଆଧାରିତ ନିୟାମକ ସଂସ୍କାରକୁ ଏହା ପ୍ରତିଫଳନ କରୁଛି। ବିଶ୍ୱବ୍ୟାଙ୍କର ପରିଚାଳନା ପରିପକ୍ୱତା ସୂଚକାଙ୍କ ଅନୁଯାୟୀ 2020, 2022 ଏବଂ 2025ରେ ଭାରତ

0: ରୂପୀ ଏ ର ପର୍ଯ୍ୟାୟରେ ଉନ୍ନୀତ ହୋଇଥିଲା। ସାର୍ବଜନୀନ କ୍ଷେତ୍ରରେ ଉଲ୍ଲେଖନୀୟ ଡିଜିଟାଲ ପରିବର୍ତ୍ତନ ଯୋଗୁଁ ଭାରତ ଏହି ସଫଳତା ପାଇଛି। ଏ କ୍ଷେତ୍ରରେ ବିଶ୍ୱସ୍ତରରେ ସାର୍ବଜନୀନ ସେବା ପ୍ରଦାନ, ଡିଜିଟାଲ କ୍ଷେତ୍ରରେ ନାଗରିକଙ୍କୁ ପ୍ରୋତ୍ସାହନ, ସ୍ୱଚ୍ଛ ତଥା ସୁବ୍ୟବସ୍ଥିତ ପରିଚାଳନା ଏବଂ ନବସୃଜନଶୀଳ ଅଭ୍ୟାସକୁ ଗ୍ରହଣ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏପରିକି ବିଭିନ୍ନ ଦେଶରେ ଡିଜିଟାଲ ସରକାରୀ ଦୃଶ୍ୟପଟ ମୂଲ୍ୟାଙ୍କନ କରିବା ଲକ୍ଷ୍ୟ ନେଇ ଜାତିସଂଘ କରିଥିବା ଇ ସରକାର ସର୍ଭେରେ ଭାରତ ସାମଗ୍ରିକ ଭାବେ ଉଚ୍ଚ ସ୍କୋର ହାସଲ କରିଛି। ଉଚ୍ଚ ମାନ୍ୟତା ପାଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଅନ୍ଲାଇନ୍ ସେବା, ଟେଲିକମ୍ୟୁନିକେସନ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଆଦି ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ନିବେଶ ତଥା ଆନୁଷ୍ଠାନିକ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟ ନେଇ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରକ୍ରିୟାଗତ ପ୍ରତିବନ୍ଧକଗୁଡ଼ିକୁ ଏହା ହ୍ରାସ କରିବା ସହିତ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରକୁ ଅଧିକ ସହଯୋଗ ପ୍ରଦାନ କରିପାରୁଛି। 2016 ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ ପ୍ରଦାନ କରିବା ସହ ଦେଶରେ ଏକ ଦୃଢ଼ ଇକୋସିଷ୍ଟମ୍ ସୃଷ୍ଟି କରିପାରିଛି। ଚାକିରି ଖୋଜୁଥିବା ଯୁବକ ବର୍ଗ ଏବେ ନିଯୁକ୍ତି ସୃଷ୍ଟିକାରୀ ଭାବେ ପରିଗଣିତ ହୋଇଛନ୍ତି। 2016ରେ ଦେଶରେ ସ୍ୱୀକୃତିପ୍ରାପ୍ତ 502 ଷ୍ଟାର୍ଟଅପ୍ ରହିଥିବା ବେଳେ ଗତ 3 ମାସ ସୁଦ୍ଧା 2,24,000 ଅଧିକ ହୋଇଛି। ଏ କ୍ଷେତ୍ରରେ 23,30,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯିବା ଦ୍ୱାରା ବ୍ୟବସାୟ କ୍ଷେତ୍ର ମଧ୍ୟ ଗତିଶୀଳ ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ନେଇ ରହିଥିବା ଆହ୍ୱାନଗୁଡ଼ିକ ପ୍ରତିହତ କରିବା ସହ ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ପ୍ରଶାସନିକ ଉତ୍ତରଦାୟିତ୍ୱ ଓ ଦକ୍ଷତା ବୃଦ୍ଧି ପାଇଛି। 19 ରାଜ୍ୟର ନାଗରିକ ଏବେ ଘରୁ ଡିଜିଟାଲ ସ୍ୱାକ୍ଷରିତ ଆଇନଗତ ଭାବେ ବୈଧ ଭୂମି ରେକର୍ଡ ପାଇବାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। 406 ଜିଲ୍ଲାର ବ୍ୟାଙ୍କଗୁଡ଼ିକ ଅନ୍ଲାଇନ୍ ମାଧ୍ୟମରେ ବନ୍ଧକ ଜମି ଯାଞ୍ଚ କରିବାର ସୁଯୋଗ ପାଇଥିବାରୁ ଋଣ ପ୍ରଦାନ ବେଶ୍ ସହଜ ଏବଂ ସମୟୋପଯୋଗୀ ହୋଇପାରିଛି। ଗୋଟିଏ ଦେଶ ଗୋଟିଏ ପଞ୍ଜୀକରଣ ବ୍ୟବସ୍ଥାକୁ ଜାତୀୟ ଜେନେରିକ ତଥ୍ୟ ପଞ୍ଜୀକରଣ ପ୍ରଣାଳୀ ଅଧିକ ସଶକ୍ତ କରିପାରିଛି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ସିଙ୍ଗିଲ୍ ୱିଣ୍ଡୋ ଡିଜିଟାଲ ପ୍ଲାଟଫର୍ମ ବ୍ୟବସାୟିକ ଆବଶ୍ୟକତାକୁ ଚିହ୍ନଟ, ଅନୁମୋଦନ ଆଦି ପ୍ରକ୍ରିୟାକୁ ଅଧିକ ସରଳ କରିପାରିଛି। ସମୟସୀମା ହ୍ରାସ ପାଇବା ସହ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ ଅନୁମତି ପ୍ରଦାନ ଅଧିକ ସଶକ୍ତ ହୋଇପାରିଛି। ଡିଜିଟାଲ ସାର୍ବଜନୀନ ବ୍ୟବସାୟିକ ପ୍ଲାଟଫର୍ମ, ବାଣିଜ୍ୟ ନେଟୱାର୍କ ଏବଂ ସମନ୍ୱିତ ପରିଚାଳନାଗତ ସଂସ୍କାର ମାଧ୍ୟମରେ ବ୍ୟବସାୟିକ କ୍ଷେତ୍ର ପାଇଁ ବଜାର ପ୍ରବେଶ ଅଧିକ ସହଜ ହୋଇପାରିଛି। ଦେଶବ୍ୟାପୀ କ୍ରେତା, ବିକ୍ରେତା, ନିର୍ମାତା ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। 2014 ଦେଶରେ ସମନ୍ୱିତ ଭିତ୍ତିଭୂମି ବିକାଶ, ଡିଜିଟାଲାଇଜେସନ୍ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିଚାଳନାଗତ ଇକୋସିଷ୍ଟମ୍ରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। 2021 ଅକ୍ଟୋବରରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। ବିଗତ ବର୍ଷଗୁଡ଼ିକରେ ଭାରତ ଅଧିକ ସ୍ୱଚ୍ଛ ଏବଂ ସୁବିଧାଜନକ ବ୍ୟବସାୟିକ ପରିବେଶ ସୃଷ୍ଟି କରିପାରିଛି। ସରଳୀକୃତ ନିୟମାବଳୀ ଡିଜିଟାଲ ପରିବର୍ତ୍ତନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ବଜାର ପ୍ରବେଶରେ ଉନ୍ନତି ତଥା ଅନୁପାଳନ ବୋଝକୁ ହ୍ରାସ କରିପାରିଛି। ବ୍ୟବସାୟ କରିବାର ସହଜତା, ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନର ମିଳିତ ଶକ୍ତିକୁ ଏହି ସଫଳତା ପ୍ରତିପାଦନ କରୁଛି। ବିଶ୍ୱସ୍ତରରେ ଭାରତ ଏକ ପ୍ରତିଯୋଗିତାମୂଳକ ନିବେଶ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ତଥା ଅନୁପାଳନ ବୋଝକୁ ହ୍ରାସ କରିପାରିଛି। ବ୍ୟବସାୟ କରିବାର ସହଜତା, ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ତା ପୂର୍ବରୁ ଏହି ବିଜ୍ଞାପନ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର ଲାଗି ଓଡ଼ିଶା ବିକାଶର ନୂଆ ସିଘାକେ ପହଞ୍ଚିଛି, କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକେ କଲେ ସମ୍ବୋଧନ। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଷ୍ଠାନୁ ହେଲା ମୂଲ। ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ ଦେଶବାସୀ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ଓଡ଼ିଶା ପହଞ୍ଚିବା ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦ୍ର ସରକାରଙ୍କର 12 ବର୍ଷ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 3 ନମ୍ବର ପାଲିର 2 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକେ ସମ୍ବୋଧନ କରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କହିଛନ୍, କେନ୍ଦ୍ର ରାଜ୍ୟ ଡବଲ ଇଞ୍ଜିନ ସରକାର ଲାଗି ଓଡ଼ିଶା ବିକାଶର ନୂଆ ସିଘାକେ ପହଞ୍ଚିଛି। ଆଇବାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଣତାନ୍ତ୍ରିକ ଶାସନ ମୁଖ୍ୟ ଭାବେ ସବୁନୁ ଅତ୍କା 4,399 ଦିନ ସେବା କରିକି ଜାତୀୟ କୀର୍ତ୍ତିମାନ ସ୍ଥାପନା କରିବେ। ତାଙ୍କ ନେତୃତ୍ୱଟି ଭାରତ ଫ୍ରଜାଇଲ 5 ବାହାରି କରି 7.7% ଅଭିବୃଦ୍ଧି ସାଙ୍ଗେ ପୃଥିବୀର ସବୁନୁ ଦ୍ରୁତ ଅର୍ଥନୀତି ହୋଇଛି। 20 କୋଟିନୁ ଅତ୍କା ମାହାଲିଆ ଟିକାକରଣ ଆଉ ଭ୍ୟାକ୍ସିନ୍ ମୈତ୍ରୀ ଲାଗି ଭାରତ ବିଶ୍ୱବନ୍ଧୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସବ୍କା ସାଥ ସବ୍କା ବିକାଶ ମନ୍ତ୍ରଟି 2036 ତକ ସମୃଦ୍ଧ ଓଡ଼ିଶା ଗଠନ ଲାଗି ଆମେ ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ସଭା ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣ ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2 ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ୍, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଟି ଗଲା 12 ବର୍ଷରେ ଦେଶ ସବୁ କ୍ଷେତ୍ରଟି ବିକାଶ କରିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକେ ସମ୍ବୋଧନ କରିକି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍, ଦେଶ ବିକଶିତ ଭାରତ ପଛେ ଆଗ୍କେ ବଢୁଛି। 2014 ଆଗରୁ ଇନ୍ଦିରା ଆବାସ ଯୋଜନାଟି ଆର୍ଥିକ ସାହାଯ୍ୟ କମ୍ ରହିବା ସହିତ କମ୍ ଲକ୍ଷ୍ୟ ପୂରା କରାଯାଉଥିଲା। ଯୋଜନା ଅଧୀନତି ହିତାଧିକାରୀମାନଙ୍କୁ 3 କିସ୍ତି ମାତ୍ର 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ଋତୁରୁ ଏ ଯୋଜନାର ଗତି ଆଉ ଅନୁଦାନ ବଢ଼ବାର ଉପରେ ଜୋର୍ ଦେଇଥିଲେ। ପିଏମ୍ ଆବାସ ଭାବେ ଏ ଯୋଜନାର ବ୍ୟାପକ ପରିବର୍ତ୍ତନ କରାଯାଇଛି। ଯୋଜନାଟି ଜିଓ ଟେଗିଂ ବ୍ୟବସ୍ଥା କରାଯାଇକରି ଏହାଦେ ତକ ଦେଶର 4 କୋଟି ଗରିବକୁ ଘର ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଭିଲ୍ ଜୋର୍ ଦେଇଛନ୍। ଆଗର ନିର୍ମଲ ଗାଁ ଯୋଜନାକେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାଟି ବଦଳେଇକରି ଦେଶେ 10 କୋଟି ଶୌଚାଳୟ ତିଆରି ଲକ୍ଷ୍ୟ ରଖିଥିଲେ। 12 ବର୍ଷରେ ସରକାର ଏ ଲକ୍ଷ୍ୟ ପୂରା କରିପାରିଛନ୍। ବିଜୁଳି ଉକିଆନୁ ବଞ୍ଚିତ ଥିବା 18,000 ଗାଁକେ 1,000 ଦିନେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଯୋଜନା ଜରିଏ ହିତାଧିକାରୀମାନଙ୍କୁ ସାହାଯ୍ୟ ଟଙ୍କା ଦେଇକରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କାର ହେରଫେରକେ ଅଟକାଇ ପାରିଛନ୍। ପିଏମ୍ କିଷାନ ଯୋଜନାଟି 11 କୋଟି ଚାଷୀ ଲାଭ ପାଇଛନ୍। ଏ ଯୋଜନା ଅଧୀନତି 4,00,000 କୋଟିନୁ ଅତ୍କା ଟଙ୍କା କୃଷକମାନଙ୍କର ବ୍ୟାଙ୍କ ଖାତାକେ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରଟି 2014 ଆଗନୁ 2,00,000 କୋଟି ଟଙ୍କା ବ୍ୟୟବରତ ହେଉଥିଲା, ଯେନ୍ଟା ଏହାଦେ ବଢ଼ିକରି 12,00,000 କୋଟି ଟଙ୍କାନୁ ଅତ୍କା ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଆଉ ପରିବେଶକେ ସ୍ୱଚ୍ଛ ଆଉ ସନ୍ତୁଳିତ ରଖବାର କ୍ଷେତ୍ରରେ କାମ କରବାର ଆଉ ଦୂରଦୃଷ୍ଟିକେ ଜୋର ଦେଇକରି 32 ଅତ୍କା ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦେଇଛନ୍।

ସ୍ୱଚ୍ଛତା ଉପରେ ଜୋର୍ ଦେଇକରି ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରିବାର ଲାଗି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାମକେ ସ୍ୱୀକୃତି ଦେଇକରି ଜୁନ୍ 21 ତାରିଖକେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ସାରା ପୃଥିବୀ ପାଳନ କରୁଛି, ଯେନ୍ଟା ଆମର ଲାଗି ଗର୍ବର ବିଷୟ ଆଏ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଷ୍ଠାନୁମୂଲ ହେଇଛି। ସହରାଞ୍ଚଳ ନାଗରିକ ସମ୍ପର୍କ ନାଗରିକ କୈନ୍ଦ୍ରିକ ସହରୀ ଶାସନକେ ବରକସ କରବାର ଆଉ ସହରୀ ବିକାଶ ତି ଲୁକର ଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ନେଇକରି ଆଷ୍ଠାନୁ 21 ତାରିଖ ତକ ସାରା ରାଜ୍ୟ ଏହି କାର୍ଯ୍ୟକ୍ରମ ଚାଲବା। ଇଥି ସଚେତନତା ଶୋଭାଯାତ୍ରା, ୱାର୍ଡ ସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ବାଗିର ଭିନ୍ ଭିନ୍ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କର ନାମାଙ୍କନ ପତ୍ର କାଏମ ରହିଛି। ଶ୍ରୀ ସାମନ୍ତରାୟଙ୍କ ତରଫୁ ଦାଖଲ ହୋଇଥିବା ଚାଟ୍ସେଟ୍ ନାମାଙ୍କନ ପତ୍ର କାଏମ ରହିଥିବାର ସୂଚନା ମିଳିଛି। ଝାଡ଼ଖଣ୍ଡ ସହିତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସ ବିର୍ସାମୁଣ୍ଡା ଜଲ ଜଙ୍ଗଲ ଆଉ ଜମିନର ସୁରକ୍ଷା ଲାଗି ବ୍ରିଟିଶ ଶାସନ ବିରୋଧୀ ଲଢ଼ିଥିଲେ। ଭଗବାନ ବିର୍ସାମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକେ ଏକଠାଣିଆ କରିକି ସାଂସ୍କୃତିକ ଐତିହ୍ୟ ଆଉ ସୁରକ୍ଷା ଲାଗି ଭଗବାନ ବିର୍ସାମୁଣ୍ଡାଙ୍କର ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସାମୁଣ୍ଡାଙ୍କର ପୁଣ୍ୟତିଥି ସମାଜର ସବୁ ବର୍ଗର ଲୋକମାନେ ତାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିକି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ ବିର୍ସାମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ସାମାଜିକ ଗଣମାଧ୍ୟମଟି କହିଛନ୍, ଭଗବାନ ବିର୍ସାମୁଣ୍ଡାଙ୍କର ଦେଶ ଲାଗି ସର୍ବୋଚ୍ଚ ବଳିଦାନ ସବୁ ପିଢ଼ିକେ ଦେଶପ୍ରେମର ବାର୍ତ୍ତା ଦେଉଥିବା। ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ପାଟି ବିର୍ସାମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ନ୍ୟାୟ ସମ୍ମାନ ଆଉ ଆଦିବାସୀ ସମୁଦାୟ ଅଧିକାର ଲାଗି ତାଙ୍କର ଅଦମ୍ୟ ସଂଘର୍ଷ ଆଜି ଭିଲ୍ ଆଇବା ପିଢ଼ିମାନଙ୍କୁ ପ୍ରେରଣା ଦେଇଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ଜନଜାତି ଜନନାୟକ ଧରତୀ ଆବା ଭଗବାନ ବିର୍ସାମୁଣ୍ଡାଙ୍କର ଆଦର୍ଶ ଜନଜାତିଙ୍କର ସମ୍ପ୍ରଦାୟ ସହିତ ଦେଶର ଜୁଆନ ପିଢ଼ିଙ୍କ ଲାଗି ଗର୍ବ ଓ ପ୍ରେରଣାର ଉତ୍ସ ଆଏ। ଓଡ଼ିଶା ବିଧାନସଭା ପରିସରର ଭଗବାନ ବିର୍ସାମୁଣ୍ଡାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ଅଲଗା ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହିକରି ବିର୍ସାମୁଣ୍ଡାଙ୍କର ଅବଦାନକେ ସୋର୍ କରିଥିଲେ। ଓଡ଼ିଶାର ପହିଲା ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶ୍ରଦ୍ଧାଞ୍ଜଳି ଜଣାଇକରି ସାମାଜିକ ଗଣମାଧ୍ୟମ ପୋଷ୍ଟି ଓଡ଼ିଶାର ବିକାଶ ତି ନନ୍ଦିନୀ ଶତପଥୀଙ୍କର ବହୁତ ଅବଦାନ ରହିଛି ବୋଲି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମଟି ଆଗର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଆଉ ଭଗବାନ ବିର୍ସାମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ଓଡ଼ିଆ ସିନେମା ମେହେର ମୁଣ୍ଡାକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍। ଇ ବାବଦ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ ଦେଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଓଡ଼ିଶାର ହସ୍ତତନ୍ତ ବୁଣାକାର ସମ୍ପ୍ରଦାୟଙ୍କର ଜୀବନ ସଂଘର୍ଷ ଆଉ ସଫଳତା ଉପରେ ଇ ସିନେମା ତିଆରି ହୋଇଛି। ଗଲା 15 ତାରିଖ ଦିନ ରାଇଜେ ଇ ସିନେମା ମୁକ୍ତିଲାଭ କରିଥିଲା। ଓଡ଼ିଶାର ମହାନ ପାରମ୍ପରିକ ଐତିହ୍ୟ ଆଉ କାରିଗରୀ କୌଶଳକେ ଇ ଚଳଚ୍ଚିତ୍ର ଜରିଆରେ ପ୍ରଦର୍ଶିତ କରାଯାଇଥିବାନୁ ମୁଖ୍ୟମନ୍ତ୍ରୀ ଇଟାକେ କରମୁକ୍ତ କରବାର ଲାଗି ନିଷ୍ପତ୍ତି ନେଇଛନ୍। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସିର ସଚିବ ଭାବେ ଓଏଏସ୍ ଅଧିକାରୀ ସତ୍ୟବ୍ରତ ରାୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେନ୍ତା ଓଏଏସ୍ ଅଧିକାରୀ ସଞ୍ଜୀବିତା ରାୟଙ୍କୁ ଓପିଏସ୍ସିର ଅତିରିକ୍ତ ସଚିବ ଆଉ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ଧାମନୁ ଧାମ ଶବ୍ଦ ହଟାଯିବା ବୋଲି ଘୋଷଣା କରିଛନ୍। ଇତାର ବଦଲେ ଇତାର ନାଁ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ରଖାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପାଇବା ଋତୁରୁ ଏହି ନିଷ୍ପଭି ନିଆଯାଇଛି। ନାଁ ପରିବର୍ତ୍ତନ ଲାଗି ଖୁବ୍ ଜଲ୍ଦି କ୍ୟାବିନେଟ୍ରେ ପ୍ରସ୍ତାବ ପାରିତ କରାଯିବା ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ୱଷ୍ଟ କରିଛନ୍। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାତି ବୌଦ୍ଧ ଜିଲ୍ଲାନ ସୌରଶକ୍ତିର ବ୍ୟାପକ ପ୍ରସାର ଆଉ ଅକ୍ଷୟ ଶକ୍ତି ବ୍ୟବହାରକେ ତହକାବାର ଲକ୍ଷ୍ୟତି ମଡେଲ ସୋଲାର ଭିଲେଜ୍ ବାଛବାର ପ୍ରକ୍ରିୟା ମୁଲେଇଛି। ବୌଦ୍ଧ ବିଧାୟକ ଆଉ ସରକାରୀ ଦଳର ମୁଖ୍ୟ ସଚେତକ ସୁରଜ କୁମାର ପ୍ରଧାନ, କଣ୍ଟାମାଲ ବିଧାୟକ ଆଉ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନେଇଚରଣ ଡାଙ୍ଗଙ୍କର ଉପସ୍ଥିତି ଜିଲ୍ଲାସ୍ତରୀୟ କମିଟି ବୈଠକ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟା ଗାଁକେ ଚିହ୍ନଟ କରାଯାଇଛି। ଆଇବା 6 ମାସ ଭିତରେ ଗାଁମାନଙ୍କର ଭିତରୁ ସବୁନୁ ଭଲ ପ୍ରଦର୍ଶନ କରୁଥିବା ଗାଁକେ ମଡେଲ ସୋଲାର ଭିଲେଜ୍ ଭାବେ ବଛାଯାଇକରି 1 କୋଟି ଟଙ୍କାର ପୁରସ୍କାର ଦିଆଯିବା ବୋଲି ବୈଠକ ନିଷ୍ପତ୍ତି ନିଆଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ରାଜ୍ୟର କିଛିଟା ଇଲାକାକେ ପହଞ୍ଚବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇକରି ଅଲଗା ରାଜ୍ୟକେ ଯାଉଥିବାରୁ ରାଜ୍ୟ ପ୍ରାକ୍ ମୌସୁମୀ ବର୍ଷା ମୁଲେଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଇଛନ୍।
ପାଗ ଅନୁକୂଳ ଥିବାରୁ ମୌସୁମୀ ବାୟୁ ଆଗକେ ବଢ଼ବାର୍ତି ଅତକା ସାହାଯ୍ୟ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଇଜେ ଆଇବା 11 ତାରିଖନୁ ବର୍ଷାର ପରିମାଣ ବଢ଼ବା ଆଉ 12 ତାରିଖ ଦକ୍ଷିଣ ଓଡ଼ିଶାର କେତେଟା ଜିଲ୍ଲାନ ଜବର ବର୍ଷା ହେବାର ସମ୍ଭାବନା ଅଛି। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର ଲାଗି ଓଡ଼ିଶା ବିକାଶର ନୂଆ ଶିଘାକେ ପହଞ୍ଚିଛି କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କର 12 ବର୍ଷର ପୂର୍ତ୍ତି ଅବସରରେ ଗଣମାଧ୍ୟମକେ କଲେ ସମ୍ବୋଧନ। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଇଷ୍ଠାନୁ ହେଲା ମୂଲ। ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ ଦେଶବାସୀ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ଓଡ଼ିଶା ପହଞ୍ଚିବା ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ କିଛି ସମୟ ମଧ୍ୟରେ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆ ବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜି ରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ପ୍ରଧାନମନ୍ତ୍ରୀ ଭାବେ ଏନ୍ଡିଏ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ମସିହା ଜୁନ୍ ମାସ 9 ତାରିଖ

0: ହେବାକୁ ଥିବା ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ବାଣିଜ୍ୟ, ଜଳବାୟୁ, ଅନୁକୂଳ କୃଷି ଅଭ୍ୟାସ ଏବଂ କୃଷି କ୍ଷେତ୍ରରେ ନବସୃଜନ ଉପରେ ବ୍ୟାପକ ଆଲୋଚନା ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମଧ୍ୟରେ ଦୃଢ଼ ସହଯୋଗ ସୃଷ୍ଟି କରିବା ଏବଂ ସହଭାଗିତା ମାଧ୍ୟମରେ ବିଭିନ୍ନ ଆହ୍ୱାନର ସମାଧାନ ଖୋଜିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ PMSMA ମାଧ୍ୟମରେ ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ଉତ୍ସବର ଶୁଭାରମ୍ଭ କରି ଶ୍ରୀ ନଡ୍ଡା ଏହା କହିଛନ୍ତି। ଗର୍ଭବତୀ ମହିଳା ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରୀ ନଡ୍ଡା କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ମାତୃମୃତ୍ୟୁ ହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ କୁଏତର ଅମୀର ଶେଖ୍ ମେସାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାହଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସୁରକ୍ଷା ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଉତ୍ତେଜନା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଭୀର ଚିନ୍ତା ପ୍ରକଟ କରିବା ସହ ଯଥାଶୀଘ୍ର ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଲାଗି ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତିର ଆହ୍ୱାନକୁ ଦୋହରାଇଥିଲେ। କୁଏତରେ ରହୁଥିବା ଭାରତୀୟମାନଙ୍କ ନିରନ୍ତର କଲ୍ୟାଣ ଓ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ କୁଏତର ଅମୀରଙ୍କୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦେଶରେ ଜଳ ସଂରକ୍ଷଣ ଏବଂ ଜଳର ସଠିକ୍ ପରିଚାଳନାକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି, ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ସମେତ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ନମାମି ଗଙ୍ଗେ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା। ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ପୁନଃଭରଣକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ଜଳ ପଞ୍ଚାୟତ ଓ ଜନଭାଗିଦାରୀ ଭଳି ପ୍ରମୁଖ ଯୋଜନାକୁ ମଧ୍ୟ ଶ୍ରୀ ରାଧାକ୍ରିଷ୍ଣନ ପ୍ରଶଂସା କରିଥିଲେ। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କରିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପଭି ଦେଇଥିଲେ। ଭାରତ 50 ରନ୍ରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଏ ଦଳ 48.5 ଓଭରରେ ସମସ୍ତ ୱିକେଟ୍ ହରାଇ 269 ରନ୍ କରିବାକୁ ସକ୍ଷମ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜି ରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଶ୍ରମିକ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପଞ୍ଜିକୃତ ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଆଇନ ଅନ୍ତର୍ଗତ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ଶିକ୍ଷାଗତ, ମୃତ୍ୟୁକାଳୀନ, ଅନ୍ତ୍ୟେଷ୍ଟିକ୍ରିୟା, ବିବାହ ଏବଂ ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯାଉଛି ବୋଲି ମାଲକାନଗିରିର ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ସୂଚନା ଦେଇଛନ୍ତି।
3: ଏହି ସହାୟତା ପାଇବାକୁ ହେଲେ ଶ୍ରମିକ ଭାଇ ଭଉଣୀମାନଙ୍କୁ ଯେକୌଣସି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଜରିଆରେ ଆବେଦନ କରିବାକୁ ପଡ଼ିଥାଏ। ଏହାପରେ ଶ୍ରମ ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ 78,000 ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ

0: ସମସ୍ତଙ୍କୁ ବିଭାଗ ପକ୍ଷରୁ ଶ୍ରମିକ କାର୍ଡ଼ ପ୍ରଦାନ କରାଯାଇଅଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାର ମୋଟ 549 ଜଣ ହିତାଧିକାରୀଙ୍କୁ 2,74,39,400 ଟଙ୍କା ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 72 ଜଣ ହିତାଧିକାରୀଙ୍କୁ 2,07,00,000 ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଅଛି। ଏହା ବ୍ୟତୀତ 66 ଜଣ ହିତାଧିକାରୀଙ୍କୁ 33,00,000 ଟଙ୍କା ବିବାହ ସହାୟତା ପ୍ରଦାନ କରାଯାଇଥିବା ବେଳେ 72 ଜଣ ହିତାଧିକାରୀଙ୍କୁ 3,60,000 ଟଙ୍କା ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ପ୍ରଦାନ କରାଯାଇଅଛି। ଏଥିସହ 46 ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଥିବା ବେଳେ 293 ଜଣ ହିତାଧିକାରୀଙ୍କୁ 26,19,400 ଟଙ୍କା ଶିକ୍ଷାଗତ ସହାୟତା ପ୍ରଦାନ କରାଯାଇଅଛି। ଜିଲ୍ଲାର ଯେଉଁ ଶ୍ରମିକ ଭାଇ ଭଉଣୀମାନେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି ସେମାନେ ନିଜକୁ ପଞ୍ଜୀକରଣ କରି ସରକାରଙ୍କର ଏହି ଯୋଜନାର ଲାଭ ଉଠାନ୍ତୁ।
1: ଜିଲ୍ଲାରେ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଚାଷୀଙ୍କ ସାମାଜିକ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଗତ 21 ତାରିଖରେ କୋରୁକୁଣ୍ଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ଛେଳି ପାଳନ, ବ୍ରଏଲର ଫାର୍ମିଂ, ହାଚେରୀ, ଗୋଖାଦ୍ୟ ଉଦ୍ୟୋଗ ଏବଂ ଏମ୍କେୟୁୱାଇ ଗୋପାଳନ ୟୁନିଟ୍ର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି, ବଜାର ସଂଯୋଗୀକରଣ ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପୁଲିସ୍ ସାଲେରୀ ପ୍ୟାକେଜ୍ ଅନ୍ତର୍ଗତ ମୃତ ପୁଲିସ୍ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଏସ୍ବିଆଇର ଜୟପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗ ଦେଇଥିଲେ। 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରକୁ 10,00,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ 3 ପରିବାରକୁ 2,00,000 ଟଙ୍କା ଲେଖାଏଁ ବୀମା ସହାୟତା ମିଳିଛି। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ 549 ଜଣ ବିଏଲ୍ଓ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି ଏବଂ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଜୁନ୍ 28 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ବିକଶିତ ଓଡ଼ିଶା ଭିଜନ 2036-2047 ଅନ୍ତର୍ଗତ ମଡେଲ ଭିଲେଜ୍ ମିଶନ ଓ ସେତୁ ଯୋଜନାର ମିଳିତ ସମୀକ୍ଷା ବୈଠକ ମାଲକାନଗିରିରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ 111 ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସହ ସ୍ୱାଭିମାନ ଅଞ୍ଚଳରେ ରାସ୍ତା, ସେତୁ, ପାନୀୟ ଜଳ, ସେଚନ, ଶିକ୍ଷା ଓ ବିଦ୍ୟୁତ୍ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା 15 ଜୁନ୍ ସୁଦ୍ଧା ବେସ୍ ଲାଇନ୍ ସର୍ଭେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଚିତ୍ରକୋଣ୍ଡାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଚିତ୍ରକୋଣ୍ଡା ଡ୍ୟାମ୍ରୁ ଡୋରାଘାଟ ଗ୍ରାମ ପର୍ଯ୍ୟନ୍ତ 4 କିଲୋମିଟର ଦୈର୍ଘ୍ୟର ଟ୍ରେକିଂ ରୁଟ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଡିଏଫ୍ଓ ସାଇ କିରଣ ଡିଏନ୍ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ରହିଛି ଅଗ୍ରଣୀ ଚାଷୀ ପ୍ରଫୁଲ୍ଲ କୁମାର ଠାକୁରଙ୍କ ସହିତ ସାକ୍ଷାତକାର। ବିଷୟ ରହିଛି ଆତ୍ମନିୟୋଜନରେ କୁକୁଡ଼ା ପାଳନ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ରବୀନ୍ଦ୍ର କିଷାନ ଓ ସୁନିତା ସିଂ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୂଚନା ବିଜ୍ଞାପନ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ

0: ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା।
0: ଆପଣଙ୍କର ନାଁ ପରିଚୟ ଟିକେ ଦେବୁ?
1: ମୋ ନାଁ ପ୍ରଫୁଲ୍ଲ କୁମାର ଠାକୁର।
0: ବେଲଟା କେନ୍ ଆଜ୍ଞା କେନ୍ତା କେନ୍ତା ପଡ଼ୁଛି?
1: ଲାଠିକଟା ବ୍ଲକ ପାଖ।
0: ହଏ ଆଜ୍ଞା,
1: ଲାଗିକିରି ଅଛି, ବ୍ଲକ ଲାଗିକିରି ଅଛି।
0: ବେଲେ ଆଜ୍ଞା ଟାଇମ୍ ଗୋଟେ ହିସାବ ଲାଠିକଟା।
1: ହଁ
0: ବୋଲେ ଆଜ୍ଞା, ଆପଣଙ୍କର ଜୀବନ ଜୀବିକା ଦୁଃଖ ସୁଖ କେନ୍ତା କେନ୍ତା କାଁ କାଁ କରୁଛନ୍ତି, କେନ୍ତା ଚଳୁଛନ୍ତି ଟିକେ ବତାବେ।
1: ଦେଖନ୍ତୁ, ଜୀବିକା କହିଲେ ଆମେ ଏଇଟା ITDIରୁ ଫାଇନାନ୍ସ କରିଥିଲେ ଫାର୍ମଟା। ଏଇଟା ଆପଣଙ୍କର ହଉଛି 1990 ମସିହାରୁ ଆମର ଏଇଟା ସଂସ୍ଥାଟା ଚାଲିଛି। କିନ୍ତୁ ସବୁଦିନେ ମାନେ ଏ କେତେବେଳେ ମରିଯାଉଛନ୍ତି, କେତେବେଳେ ବଞ୍ଚୁଛନ୍ତି।
0: ଏଇଟା ତ ଆପଣଙ୍କର ଅଛି, ଆପଣଙ୍କର ଫାର୍ମରେ ଇଆଡ଼େ ଗାଈ ମାନେ ବି ଅଛନ୍ତି,
1: ଗାଈ ବି ଅଛନ୍ତି,
0: ତାପରେ ବନ୍ଦାଜ କୁକୁଡ଼ା, ଫିର୍ ବ୍ରଏଲର କୁକୁଡ଼ା ବି ଅଛି। ବୋଇଲେ କେନ୍ତା କେନ୍ତା କହୁଛନ୍ତି, କେନ୍ ହିସାବରେ ରଖିଛନ୍ତି ଏଇଟା କି?
1: ଏଇଟା ଆଜ୍ଞା ଦେଖନ୍ତୁ, ବନ୍ଦରାଜଟା ତ ଆପଣଙ୍କର ଭେଣ୍ଡାରୀ ବାଲା ପଶୁପାଳନ ବାଲା ସପ୍ଲାଏ କରନ୍ତି, ଏଇଟା ତ ବାହାରେ ମିଳେନି ଏ ଏରିଆରେ। ଆଉ ଗାଈ ବି ଭେଣ୍ଡାରୀ ବାଲା ଆସିକିରି ଦେଖା ଦେଖି କରୁଛନ୍ତି, ଟିକର ଫିକର ମାରୁଛନ୍ତି, ସବୁ ସମୟରେ ଇଞ୍ଜେକ୍ସନ ଫିଞ୍ଜେକ୍ସନ ଦେଉଛନ୍ତି। ଗାଈ ବାଛୁରୀ ହେଇକିରି ଏବେ ଚାରିପଟ ଅଛନ୍ତି, ତିନି ଚାରିପଟ ମରିଗଲେ।
0: ଆଉ ଯାହା ବ୍ରଏଲର ଅଛି,
1: ବ୍ରଏଲର ବନରାଜ ଅଛି, ମଝିରେ ରଖିଥିଲୁ କଡ଼କନାଥ, ଯେଉଁଟା କି ଆପଣ କହୁଛନ୍ତି ଫାର୍ଷ୍ଟ ଟାଇମ୍ ମୁଁ ରଖିଥିଲି କଡ଼କନାଥ 200 ଛୁଆ ଭେଟନାରୀ ବାଲା ଦେଇଥିଲେ। ଗୋଟେ ଦିନର ଛୁଆ ମୁଁ ରଖେ, ଗୋଟେ ଦିନର ମୁଁ ତାକୁ ବଡ କରେ।
0: ଭେଟନାରୀ ବାଲା କେନ୍ଟା ଆପଣଙ୍କ ଜଗା ଆସନ୍ତି, କେନ୍ତା କେନ୍ତା
1: ଭେଟନାରୀ ବାଲା? ଏଇ ଲାଠିକଟା ପଶୁ ଡାକ୍ତରଖାନା ରାଉଲାରେ ଅଛି ତାଙ୍କର ହେଚେରୀଟା, ସେଇଠୁ ଛୁଆ ପୁଆ କରିକିରି ଯାଉଛନ୍ତି।
0: ବୋଲେ ଇ ବନରାଜ କୁକୁଡ଼ା ରଖିଛନ୍, ବନରାଜଟା କେନ୍ତା କେନ୍ତା ଦେଖଭାଲ କରି ପଡୁଛି, କେତେ ସଂଖ୍ୟାରେ ଅଛନ୍ତି ଆପଣଙ୍କ?
1: ବନରାଜ ମୋର 200 ଛୁଆ ଦେଇଥିଲେ, ମରିଯାଇଛନ୍ତି 20-25ଟା ଆଉ ପ୍ରାୟ ଅଛନ୍ତି।
0: ଏଖିନ କେତେଟା ଅଛନ୍ତି ଫିଲହାଲ?
1: ଏବେ 150 ପ୍ରକାର ବିକିଥିବେ, ବିକ୍ରି ହେଇଗଲାଣି, ସେଇ ଭେଟନାରୀ ବାଲା ଦେଇଥିଲେ।
0: ବୋଲେ ଆପଣଙ୍କର ଯୋଗ ପାଖ ଭେଟନାରୀ ସିଂହ ଭଲ ଅଛି ନିକି? ବୋଲେ 1990 ମସିହାରୁ କହୁଛନ୍ତି, ବୋଲେ ସବୁଟା ସୁବିଧା ଅସୁବିଧା ଲାଗି ରହିଛି,
1: ଲାଗି ରହିଛି
0: ଘର ଗୋଟେ ଚାଲିଛି।
1: ଡାଇରୀ ଫାର୍ମ ରହିଲେ ଚଳେ, କିନ୍ତୁ ଟିକେ ପଇସା ପତ୍ର ଅଭାବ ହେଇଯାଉଛି, ନହେଲେ ଆଉ ଟିକେ ଉନ୍ନତ ଧରଣର ହୁଅନ୍ତା ଆଉ।
0: ବୋଲେ ଆଜ୍ଞା, ଏଇଟା ଯେମିତି ଅଛି ଆପଣଙ୍କର, ଏଇଟା କେତେ କିଲୋ ଲେଖା ହେଲାଣି ଏଖିନ?
1: ଏବେ ଆପଣ ତ ଦେଖିଲେ 1 କିଲୋ 130 ଗ୍ରାମ ଅଛି। ଏଇଟା 2 ମାସର ଛୁଆ,
0: 2 ମାସରେ ଏତିକି ହେଇଛି, ଏଇଟା କେତେ କେତେ ବଡ଼ ହେସନ୍ ତାହେଲେ?
1: ଏଗା ଆପଣଙ୍କ 3-4 କିଲୋ ପର୍ଯ୍ୟନ୍ତ ହେବେ।
0: ବୋଲେ ଏଖିନ ତ ଖରାଦିନ ଆପଣ କେନ୍ତା ଦେଖଭାଲ କରୁଛନ୍ତି, କାହିଁକି ଔଷଧ ପତ୍ର ଦିଆ
1: କରୁଛନ୍ତି? ଏବେ ତ ଆମେ ସେ ସବୁ ଭୀମରାଲ ଆଉ ସେ ଆପଣଙ୍କର ମଲ୍ଟିଭିଟାମିନ୍, ଆପଣଙ୍କର ସେ ଲିଭର ଟର୍ନିଂ ଏଇସବୁ ଦଉଛୁ ଆଉ, ବୁଝନ୍ତି କି ନାହିଁ?
0: ବୋଲେ ସେଟା ତ ଦଉଛୁ ନା ଆପଣ, ଆଉ ବ୍ରଏଲର ଆଜ୍ଞା ଫିର୍ ସେମିତି ଦେଖିବା?
1: ହଁ, ବ୍ରଏଲର ଯାହା ଆଜ୍ଞା ମନରାଜ ସା ବନରାଜ ଆପଣଙ୍କର ବାହାରେ ବୁଲିବେ, ଏଟା ବାହାରେ ବୁଲିବ, କିନ୍ତୁ ଆମର ଏଠି ବାହାରେ ଛାଡିଦେଲେ କୁକୁର ନେଇଯିବେ, ବନରାଜ ହଉଛି ବାହାରେ ବୁଲିବା କଥା।
0: ଆଉ ଭଲ ତ ରଟ ପଟ ଦେଖୁଛନ୍ତି, ବୋଲେ ଏଇଟା ସବୁ ଆପଣ ଯେମିତି କାଟାକଟି କରୁଛନ୍ତି, ଖାଲି
1: କାଟାକଟି
0: ନାଇଁ କରେ, ଏନ୍ତା ସବୁଦିନ କେତେ ଲେଖା ବିକ୍ରି ହେସି ହେଲେ? ଫେର ବିକ୍ରି ଗୋଟା କଥା,
1: ବିକ୍ରି ତ ଆଜ୍ଞା ଗୋଟେ ଗୋଟେ ପାର୍ଟି ଆସିକିରି ଏକାଥରେ ବି ଉଠେଇକିରି ଧରିକିରି ପଳାନ୍ତି। ମଝିରେ ଥିଲା ଆମର 2.5 କେଜି 3 କେଜି ବନରାଜ, ଗୋଟା ଗୋଟେ ରାମଜଡ଼ିରୁ ପାର୍ଟି ଆସିଲା, ସବୁ ଏକାଥରେ ଉଠେଇ ନେଇଗଲା।
0: ବୋଲେ ଲୋକ ଆଗରୁ ଯୋଗ ପାଖ ବୁଝି ପାରୁଛନ୍ତି,
1: ଏଇ ଅଳ୍ପ ଦିନ ହେଇଛି ମାସେ ଆଗରୁ,
0: ବୋଲେ ଯିଏ ସମୟକେ ବୁଝି ପାରୁଛନ୍ତି କୁକୁଡ଼ା ମାକଡ଼ା ଚିମ୍ବା ଯେଟା ନେଇ ମିଳିବା, ବୋଲେ ସେଇ ସମୟରେ ସେମାନେ ତାର ଫାଇଦା ଉଠାବେ ଆଉ।
1: ଆଜ୍ଞା,
0: ବୋଲେ ଏଇ ଖରାଦିନେ ଆପଣଙ୍କୁ କେନ୍ତା କେନ୍ତା ଦେଖଭାଲ କରି ପଡୁଛି?
1: ଖରାଦିନେ ଟିକେ ବେଶୀ ଯତ୍ନ ନେବାକୁ ପଡୁଛି, ମରି ଯାଉଛନ୍ତି ବେଶୀ, ତାକୁ ପାଣି ସ୍ପ୍ରେ କରିବେ ଟିକେ
0: ସବୁ
1: ଖରାବେଳେ, ନହେଲେ ପଙ୍ଖା ତ ଦେଇଛୁ ଆମେ, ପଙ୍ଖାରେ ଚଲେଇଛୁ।
0: ଆଉ ତାହେଲେ ଖାନା ପିନା ଯେନ୍ତା ଅଛି,
1: ଦାନା ଆସୁଛି ଆପଣଙ୍କର, ଆମେ କହୁଛୁ ଜାଫା ଦାନା କହୁଛୁ,
0: ବୋଲେ ସେ ସବୁ ରହୁଛି। ଆଉ ଆପଣ ତ ମେହନତ କରୁଛନ୍, ତାର ପଛେ ସେ ହିସାବରେ ଲାଭ ଭଲ ହେଇପାରୁଛି?
1: ହଁ, ଲାଭ ତ ଅଛି ଆଜ୍ଞା, ଯଦି ମରାମୁରି ନାଇଁ କଲେ ଲାଭ ଭଲ ଅଛି, ଜଣେ ଚଳିପାରିବ।
0: ହଏ ଆଜ୍ଞା, ବୋଲେ ଆପଣ ଏଠି କେତେ ଲୋକ ବାକ ରଖିଛନ୍ତି ତାହେଲେ ସେବା ସୁତରେ?
1: ଲୋକ ବାକ ଆମେ ତ ଅଳ୍ପ ଅଳ୍ପ ରଖୁଛୁ, ଆମେ ତ ଲୋକ ନାହିଁ, ଆମର ସେଇ ପୁତୁରା ମାନେ ଅଛନ୍ତି, ପୁଅ ମାନେ ଅଛନ୍ତି, ସେଇମାନେ ଚଲେଇଛନ୍ତି ଆଉ।
0: ବଢିଆ କଥା ଆଜ୍ଞା। ଆଉ ଗାଈ ବି ରଖିଛନ୍ତି, ତାହେଲେ ବି ତ ଦାନା ପାନା କେତେ କଥା ପଡୁଛି, ବୋଲେ ଆପଣଙ୍କର ବାହାରେ ବି ଟିକେ ଦେଖୁଛି, ସେଠି କାଁ କାଁ ଟିକେ ଅଛି?
1: ଭଲା ଅଛି ଆପଣଙ୍କର, ମକା ବି ଅଛି, ଏଇ ସିଜନରେ ବି ମକା ଅଛି, ଆପଣ ଦେଖିପାରୁଥିବେ ମକା ବି ଅଛି।
0: ମକା ବାହାରିଲା ନା?
1: ମକା ଗୋଟେ ବେଚ ବାହାରି ସାରିଲା, ଏଇନା ଆଉ ଗୋଟେ

0: ଅଛି 200 କେତେ ଗଛ ଅଛି
1: ହଇ ହଇ
0: ଆଉ କଲରା ବି ବହୁତ ଫଳିଲା 50-60 କେଜି ଖଣ୍ଡେ
1: ଆର୍ ଜିନିଷଟା ଗୋଟେ ଅଛି ଯେନ୍ତା ଆପଣଙ୍କର ପାଖେ ଯେ ଲୋକମାନଙ୍କ ସବୁବେଳେ ଦରକାର ଅଛି ଆଉ ଇହାଦେ ଯେନ୍ତା ଆପଣଙ୍କ ରେଟ୍ ମାନେ ବଢି ବଢି ଗଲା ବୋଲେ ଆପଣ ମାନକେ ବି ଭଲ ଲାଗୁଥିବା କି ଗୋଟେ ଆପଣ ରଖିଛନ୍ତି ସଂସ୍ଥା ଯେ ଚଲେଇ ଆଣିଛନ୍ତି କି ବରଷରୁ
0: ହଁ ଯେତେବେଳେ ମାଲ ଆମର ସର୍ଟେଜ ହୁଏ ଲୋକ ତ ଆସିକିରି ଫେରିବେ ନା
1: ସରକାର ଯେତେ ଯାହା ହେଲେ ବି କିଛି ଗୋଟେ କରିବେ ବୋଲେ ଦୁଃଖ ସୁଖ ତ ଲାଗି ରହିଛେ ସେଠି ଆର୍ ନି ଲାଗିଲେ ନି ବି ହୁଏ
0: ଆର୍
1: ଆପଣ ଇଚ୍ଛା କରିବେ ବୋଲେ କରିପାରିବେ ସମସ୍ତଙ୍କ ଦ୍ଵାରା ହେଇପାରବାରନି ହେଲେ ବି ଆପଣଙ୍କର ଯେନ୍ ଗାଁ ଘର ଅଛନ୍ତି କି ପିଲା ପୁଚକା ଯେନ୍ ମାନେ ଶୁଣିବେ ସେମାନେ ଆପଣ କାଣ କହିବେ କାଁ ସଜେସନଟା ଦେବେ
0: ନାଇଁ ଆମର ଆଜିକାଲି ବେକାର ସମସ୍ୟାରେ ଏଇ କୁକୁଡ଼ା ଫାର୍ମ କାହିଁକି ଆମର ଏପଟେ ତ ହେଚେରି ନାହିଁ ବୁଝୁଛନ୍ତି କି ନାହିଁ ଖାଲି ଗୋଟେ ବେଦିବାସରେ ଅଛି ବ୍ରଏଲର ହେଚେରି ଆଉ ଏ ତ ଭେଟନାରୀ ବାଲା ସବୁ ଯୋଗାଉଛନ୍ତି ଲୋକ ଏଟା ରଖିଲେ ବି ଲୋକ ଟିକେ ଶସ୍ତାରେ ବି ପାଇପାରିବେ ଏଟା ଲୋକଙ୍କ ଗୋଟେ ଜୀବିକା ହବ
1: ଆମେ କ୍ଷୀର ଫୁର ବି ବିକୁଛନ୍ତି କିଛି
0: ହଁ କ୍ଷୀର ବିକୁଛୁ ଏବେ ଟିକେ ବନ୍ଦ ଅଛି ଆର ଏଇ 15 ଦିନ ପରେ ଗାଈ ଛୁଆ ଦେବ ଦେଖୁଛନ୍ତି ତ ଆପଣ ଗାଈ ବଡ଼ ବଡ଼ ଗାଈ ଆଉ 3ଟା ଗାଈ ଗାଭୀନ ଅଛନ୍ତି ଗୋଟେ ବାଛୁରୀ ଅଛି
1: ହଇ ଆଜ୍ଞା ଏଠି ଆମର ଦେଶରେ ଯେନ୍ଟା ଅଛନ୍ତି ଲୋକ ବାକି ଯେନ୍ଟା ସମସ୍ତଙ୍କ ତ ନକରି ଚାକିରି ମିଳିବାର ବି କିଛି ଠିକଣା ନାହିଁ
0: ନାଇଁ ମିଳେ ସାର୍
1: ଯଦି ନିଜେ ଗୋଟେ ନିଜେ ଠିଆ ହେବି କହିଲେ ବି ଲୋକମାନେ କରିପାରିବେ ଚାହିଁବେ ବୋଲେ ଆରୁ ଏନ୍ତା କରିବେ ବୋଲେ
0: ଏବେ ତ ସରକାର ତ ଏବେ ପ୍ୟାକେଜ ଘୋଷଣା କରିଛନ୍ତି ପଶୁପାଳନ ମାଛ ଚାଷ ଗାଈ ଯଦି ଆମ ଭାଗ୍ୟରେ କିଛି ସାହାଯ୍ୟ ମିଳେ ହେଲେ ଆମେ ଆଗକୁ ଉନ୍ନତି କରିବୁ ଆଉ
1: ହଇ ଆଜ୍ଞା ଆପଣଙ୍କର ସୁଖ ହେଲା କି ଗାଁ ଘର ଯେନ୍ଟା ସୁବିଧା ଅସୁବିଧା କଥା ମାନେ କହିଲେ ଭଲ ଲାଗିଲା ଏଥିଲାଗି ଆପଣଙ୍କୁ ଧନ୍ୟବାଦ ଜୁହାର ଆଜ୍ଞା
0: ଜୁହାର ଆଜ୍ଞା ଜୁହାର

0: ବେଲେ ଶୁକ୍ର ଦାଦା
1: ହଇ ଗୁରୁଭାରି
0: ତମେ ଯେନ୍ କଥାଟା କହିଲ ବିଲକୁଲ ସତ କଥା ଦାଦା
1: ହଇ କେନ୍ତାରୁ ସତ ନି ରହିବା ଲୋକ କରିକିରି ସେଠି ତାଙ୍କର ଜୀବନ ଜୀବିକା ଚଲଉଛନ୍ କାଜି
0: ଆଉ ଆମର ଭାଇ ବି ଯେନ୍ ଯେନ୍ କଥା ମାନେ କହିଲେ ସେନୁ ଆମର ଅଲଗା ଭାଇ ବହିନ ମାନେ ଯେନ୍ ମାନେ ବସିକିରି ଶୁଣୁଥିଲେ ସେମାନେ ବି କିଛି ନା କିଛି ପ୍ରେରଣା ପାଇଥିବେ ନିହାତି ଭାବେ
1: ନିହାତି ନିହାତି
0: ବେଲେ ଦାଦା ଦେଖ ଦେଖ ସମିଆ ହେଲାନ ଏଛେନ୍ ଆମର ବଜାର ହାଟ ର ହାଲଚାଲ ବିଷୟରେ ଜାନବାର ଲାଗି
1: ହଇ ଗୁରୁବାରୀ ବେଲେ ଆଉ ଡେରି କାଞ୍ଜି କର୍ମା ଇନେ କହି ରଖୁନି କାହିଁ ଆମର ରାଉରକେଲା ଆଖର ପାଖର ବଜାର ର ହାଲଚାଲ କେ ଦେଖମା ବୋଲେ ଇନେ ରହିଥିଲା ଆଲୁ କିଲୋ ପିଛା 20 ଟଙ୍କା ପିଆଜ 25 ଟଙ୍କା ଲେସୁନ 150 ନୁ 160 ଟଙ୍କା ଅଧା 120 ଟଙ୍କା ଆର ସେ ବାଗିର ଦେଖମା ବୋଲେ ବିଲାତି 40 ଟଙ୍କା ବାଇଗଣ 30 ନୁ 40 ଟଙ୍କା ଭେଣ୍ଡି 30 ନୁ 40 ଟଙ୍କା ବରବଟି 40 ଟଙ୍କା ଲାଉ ଗୁଟା କେ 15 ନୁ 20 ଟଙ୍କା ଜହ୍ନି 30 ନୁ 40 ଟଙ୍କା କାକେର 20 ନୁ 30 ଟଙ୍କା କଚା କଦେଲ 40 ନୁ 50 ଟଙ୍କା କରଲା 40 ଟଙ୍କା ବନ୍ଧାକୋବି 20 ନୁ 30 ଟଙ୍କା ଫୁଲକୋବି 40 ଟଙ୍କା ମାଖନ 20 ନୁ 30 ଟଙ୍କା ସାରୁ 50 ଟଙ୍କା ଗାଜର 40 ନୁ 50 ଟଙ୍କା ବିଟ 40 ଟଙ୍କା ବେଲେ ପୋଟଳ ରହିଥିଲା 40 ଟଙ୍କା
0: ବେଲେ ଶୁକ୍ର ଦାଦା
1: ହଇ ଗୁରୁଭାଇ
0: ଇଟା ତ ଥିଲା ଆମର ବଜାର ହାଟର ହାଲଚାଲ କଥା ହେଲେ ଦେଖ ଦେଖ ପାଣିପାଗ ସୂଚନା ବି ଆସି ପହଞ୍ଚିଲାନ
1: ବୋଲେ ଏଇ ବେଳାବେଳି ନା ଆମେ ନିପଟେଇ ଦେମା ଗା କହିକିରି
0: ହଇ ହଇ
1: ବୋଇଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ ତରଫରୁ ଯେନ୍ ସୂଚନା ଆସି ପହଞ୍ଚିଛେ ସେଇ ହିସାବରେ ଦେଖମା ବୋଇଲେ ଆମର ଜିଲ୍ଲାର ପାଣିପାଗଟା ନିହାତି କେନେ କେନ୍ତା ଟିକେ ମେଘୁଆ ରହିବା ଆର ଏଇ ବେଳାବେଳି ଦେଖମା ବୋଲେ ଘଣ୍ଟା ପ୍ରତି 4 କିଲୋମିଟର ହିସାବରେ ପବନ ବହିପାରେ ଆରୁ ତାପମାତ୍ରା କେ ଦେଖମା ବୋଲେ ସବୁନୁ ଅଧିକା 39 ଡିଗ୍ରୀ ସେଲସିୟସ ଆର ସବୁନୁ କମ 28 ଡିଗ୍ରୀ ସେଲସିୟସ ରହିବା ଆର ଆର୍ଦ୍ରତା କେ ଦେଖମା ବୋଲେ ସବୁନୁ ଅଧିକା 63% ଆର ସବୁନୁ କମ 26% ରହିବାର ସମ୍ଭାବନା ରହୁଛି
0: ବେଲେ ଦାଦା ଗୁଟ ଗୁଟ କରି ସୂଚନା ମାନେ ତ ଦେଇଦେଲାନ
1: ହଇ ହଇ
0: ହେଲେ ଗୋଟେ କଥା ଭୁଲି ଯାଉଛ ଯେ
1: କେନ୍ କଥା ଗା
0: ଆଜି ପଦେ ଅଧେ ଗୀତ ନିହା ଶୁଣାଉଛି
1: ହଇ ଗା ଠିକ କଥା ମନେ ପକାଲ ସମୟ ତ ସେ ଟିକେ ରଚନି କାଏ ଶୁଣିକିରି ଯିମାନ

0: ବେଲେ ଶୁକ୍ର ଦାଦା
1: ହଇ ଗୁରୁବାରୀ
0: ଗୁଟ ଗୁଟ କରି ସବୁ ସୂଚନା ମାନେ ଦେଇଦେଲା ଆମର ବୈଠକି ସାରବାର ସମୟ ବି ହେଇଗଲାନ
1: ବୋଲେ ଇନି ଆମର ବୈଠକି ରଖମା ନାଇଁ କାଇଁ
0: ବୋଲେ ଚାଷୀ ଭାଇ ବହିନ ମାନେ ଆପଣ ମାନଙ୍କୁ ଆମର କାର୍ଯ୍ୟକ୍ରମ କେନ୍ତା ଲାଗିଲା ସେସବୁ ବିଷୟରେ ଚିଠି ମାଧ୍ୟମରେ ଆପଣ ମାନେ ଆମକେ ଜଣାବେ ଆଉ ଚିଠି ଥି ଯେନ୍ତା କରି ହେଲେ ନିଜର ମୋବାଇଲ ନମ୍ବର ଲେଖବା ଲାଗି ନି ଭୁଲବେ
1: ଆଉ ଆମକେ ଚିଠି ଲେଖବା ଠିକଣା ହେଉଛି କିଷାନ ବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042
0: ଆଉ ହଁ ଚାଷୀ ଭାଇ ବହିନ ମାନେ ଆପଣ ମାନେ ତ ଜାଣିଛନ୍ ଯେ ଆମର ଏ କିଷାନ ବାଣୀ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇସି
1: ବୋଲେ ଚାଷୀ ଭାଇ ବହିନ ମାନେ ଆଜିର ବୈଠକ ଆମର ଗୁରୁବାରୀ ବହିନ କେ ଆଉ ଏ ଶୁକ୍ରଦାକେ ବିଦାୟ ଦଉ ଜୁହାର।

ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଅଗ୍ରଣୀ ଚାଷୀ ପ୍ରଫୁଲ୍ଲ କୁମାର ଠାକୁରଙ୍କ ସହିତ ସାକ୍ଷାତକାର ଶୁଣିଲେ। ବିଷୟ ଥିଲା ଆତ୍ମନିୟୋଜନରେ କୁକୁଡ଼ା ପାଳନ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ରବୀନ୍ଦ୍ର କିଷାନ ଓ ସୁନିତା ସିଂ। ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ ହେଲୋ ରାଉରକେଲା। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ କନକଲତା ବେହେରା।

0: ନମସ୍କାର ଶ୍ରୋତା ବନ୍ଧୁ, ହେଲୋ ରାଉରକେଲା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କର ରେଡିଓ ସାଥୀ କନକଲତା, ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ତେବେ ଆସନ୍ତୁ, ଆଉ ଡେରି ନ କରି ନେଇଯିବ ଆମର ପ୍ରଥମ ଫୋନ କଲ। ହେଲୋ ରାଉରକେଲା,
1: ହ୍ୟାଲୋ,
0: କିଏ କହୁଛନ୍ତି?
1: ବରଗଡ଼ରୁ କହୁଥିଲି ମ୍ୟାମ, ଗୋଲକ ବିହାର ପ୍ରଧାନ କହୁଥିଲି।
0: ଗୋଲକ ବାବୁ ନମସ୍କାର, କେମିତି ଅଛନ୍ତି?
1: ଭଲ ଅଛି ମ୍ୟାଡମ, ଆପଣ କେମିତି ଅଛନ୍ତି?
0: ବହୁତ ଭଲ ଅଛି। ଆପଣ କରନ୍ତି କଣ କହିଲେ?
1: ମୁଁ ଗୋଟେ ଅଛି ପ୍ରାଇଭେଟ କମ୍ପାନୀ ଅଛି,
0: ଆକାଉଣ୍ଟାଣ୍ଟ। ବର୍ତ୍ତମାନ ଆଜି କଣ ଡ୍ୟୁଟି ନାହିଁ?
1: ଡ୍ୟୁଟି ଅଛି ଆଜ୍ଞା।
0: ନା, ଡ୍ୟୁଟିରେ କଥା ହଉଛନ୍ତି? ଆଉ ଆମ କାର୍ଯ୍ୟକ୍ରମ ସବୁ ଶୁଣିଛନ୍ତି ସବୁ? କୋଉ କାର୍ଯ୍ୟକ୍ରମଟା ବେଶୀ ଭଲ
1: ଲାଗେ? ମେନ୍ ତ ଆମ ଏଠିକି ଆସେନି, ଏଇଟା ଆପ୍ରେ ଯୋଉ ଶୁଣୁଛନ୍ତି ଆମର ରାଉରକେଲା ସକାଳେ ଗୋଟେ ପ୍ରୋଗ୍ରାମ ଦଉଛି ଆପଣଙ୍କର, ତାପରେ ସିନେ ତରଙ୍ଗ ଗୋଟେ ଦଉଛି, ଆଉ ରାତିରେ 10:30 ଯୋଉ ଦଉଛି ଆମର କୋଉଦିନ ଲୋକଗୀତ ଗୁଡାକ ସବୁ ଦଉଛି।
0: ଠିକ ଅଛି, ବଢିଆ କଥା। କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଦେଶପ୍ରେମୀର ଟାଟାକିଲ ସଙ୍ଗଟା ନଫରତକି।
0: ଠିକ ଅଛି, କାହାକୁ ଡେଡିକେଟ କରିବେ?
1: ନାଇଁ, ସମସ୍ତଙ୍କ ସ୍ପେଶିଆଲି ଆପଣଙ୍କ ଆମର ରାଉରକେଲା ଆକାଶବାଣୀରେ ଯେତିକି ଅଛନ୍ତି, ତାପରେ ଯେତିକି ଶୁଣୁଛନ୍ତି ଏବେ
0: ଆମର ଯେତେ ଲିସନର ଅଛନ୍ତି ସମସ୍ତଙ୍କୁ, ଆପଣଙ୍କୁ ଆମେ ଏଇ ସୁନ୍ଦର ଗୀତଟି ଶୁଣେଇ ଦଉଛୁ। ଫୋନ କଲେ ବହୁତ ବହୁତ ଧନ୍ୟବାଦ।
2: ନଫରତ କିଲା

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ
0: ହ୍ୟାଲୋ, କିଏ କହୁଛନ୍ତି?
1: ବିଦ୍ୟାଧର ରାଉତ କହୁଥିଲି, ବାଲିଯୋଡ଼ରୁ।
0: ଆମର କାର୍ଯ୍ୟକ୍ରମ ସବୁ ଶୁଣାଛନ୍ତି ଆପଣ?
1: ଆଜ୍ଞା, ସବୁଦିନ ଶୁଣେ।
0: ବଢିଆ କଥା, କଣ କହନ୍ତି ଆପଣ କହିଲେ?
1: ଆମର ଗୋଟେ ଛୋଟ ଦୋକାନ ଅଛି, ସେ ଦୋକାନ ବସିଥାଏ, ସବୁବେଳେ ରେଡିଓ ଶୁଣୁଥାଏ।
0: ପ୍ରୋଗ୍ରାମ ଚାଲିଥାଏ ନାଇଁ?
1: ଏବେ ଚାରିଥିଲା, ବନ୍ଦ କରିଦେଲି।
0: କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଆଜି ତ ହିନ୍ଦୀର ଥିବ, ଆଉ ଗୋଟେ ହରେ କୃଷ୍ଣ ହରେ ରାମ କାଞ୍ଚିରେ କାଞ୍ଚି।
0: ଠିକ ଅଛି, ଆପଣ ପସନ୍ଦ ଅନୁସାରେ ଆମେ ଏଇ ସବୁ ଗୀତ ଗୁଡାକ ଦେଖି ଦେଉଛୁ। କାହାକୁ ଡେଡିକେଟ୍ କରିବେ?
1: ଡେଡିକେଟ୍ ଆମର ରାଉରକେଲା ସମସ୍ତ ଶ୍ରୋତା ମାନଙ୍କୁ ପ୍ରଥମେ ଆପଣଙ୍କୁ ମାନେ ଡେଡିକେଟ୍ କରିଛି, ତାପରେ ଆମର ଯେତେ ରାଉରକେଲା ଶ୍ରୋତା ବନ୍ଧୁ ଅଛନ୍ତି, ପୁରୁଣା ଶ୍ରୋତା ବନ୍ଧୁ ସମସ୍ତଙ୍କୁ ଡେଡିକେଟ୍ କରିଦେବେ।
0: ଆପଣ ସମସ୍ତଙ୍କୁ ଆଉ ଆପଣ ଯାହାକୁ ଯାହାକୁ ଡେଡିକେଟ୍ କଲେ ସେମାନେ ସମସ୍ତଙ୍କୁ ଆମେ ଏହି ସୁନ୍ଦର ଗୀତଟି ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦ ଅନୁସାରେ। ଠିକ ଅଛି, ଆମକୁ ଫୋନ୍ କଲେ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉତଲ, ଆପଣଙ୍କ ନାଁ କ'ଣ କହିଲେ?
1: ଦିଲ୍ଲୀପ ବିହାର।
0: କୋଉଠୁ କହୁଛନ୍ତି?
1: ଆଚ୍ଛା,
0: ଏଇ ପାଖରେ ରହୁଛନ୍ତି ତାହେଲେ? ଆଉ ଆପଣ କ'ଣ କରନ୍ତି, କ'ଣ କୁହନ୍ତୁ? ବୁଢା ମାନେ ହେଲେ ବି ତ କାମ କରୁଛନ୍ତି ନା, କିଛି ତ କରୁଥିବେ ନିଶ୍ଚୟ। କ'ଣ କରୁଛନ୍ତି? ବଢିଆ ଲାଗୁଛି ଦେଖିବା ପାଇଁ। ଯା ହଉ, ବଢିଆ ଲାଗିଲା ଶୁଣିକି। କୁହନ୍ତୁ ଆଜି କୋଉ ଗୀତା ଶୁଣିବେ? ଠିକ ଅଛି, ଆମେ ଆମ ପସନ୍ଦର ଗୋଟେ ସୁନ୍ଦର ଗୀତା ଆପଣଙ୍କୁ ଶୁଣେଇ ଦଉଛୁ। ଫୋନ କଲେ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଆଜ୍ଞା ନମସ୍କାର।

0: କୁହନ୍ତୁ।
1: ରବୀନ୍ଦ୍ରନାଥ ମେହେର ଆଜ୍ଞା ମହଲାକଟା ଭିଡ଼ନ୍ତୁ ବରଗଡ଼ ଜିଲ୍ଲା ନୁ କହୁଛି ଆଜ୍ଞା।
0: ବରଗଡ଼ ଜିଲ୍ଲାରୁ ଆପଣ କହୁଛନ୍ତି, ଆମକୁ ତ ଆଗରୁ ବହୁତ ଥର ଫୋନ କରିଛନ୍ତି ଆପଣ, ଆଉ ଆପଣ ଆମର ଜଣେ ନିୟମିତ ଶ୍ରୋତା।
1: ଆଜ୍ଞା
0: ଆଜ୍ଞା, ତ ଏବେ କ'ଣ କରୁଛନ୍ତି ଅବିକା? ଠିକ ଅଛି, ଆପଣଙ୍କ ପସନ୍ଦ ଅନୁସାରେ ଅଲକା ୟାଗ୍ନିକ କଣ୍ଠରେ ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦେଉଛୁ।
1: ଆମକୁ
0: ଫୋନ କଲେ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା, ଜୟ ସୀତାରାମ।
0: ଜୟ ସୀତାରାମ।

ଶେଷ ହେଲା ହେଲୋ ରାଉରକେଲା କାର୍ଯ୍ୟକ୍ରମ। ଆମକୁ ଫୋନ କରିବାର ନମ୍ବର ହେଉଛି 0661247-0154। ଏହି ନମ୍ବରରେ ଫୋନ କରନ୍ତୁ ଏବଂ ଆପଣଙ୍କର ଅନୁରୋଧ ଜଣାନ୍ତୁ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲି ମୁଁ କନକଲତା, ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ଆମକୁ ଫୋନ କରିବାର ସମୟ ପ୍ରତ୍ୟେକ ଗୁରୁବାର ଦିନ 10:30 - 11:15 ପର୍ଯ୍ୟନ୍ତ। ଏତିକିରେ ବିଦାୟ ନେଉଛି, ନମସ୍କାର।

ଶୁଣୁଥିଲେ ହେଲୋ ରାଉରକେଲା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ କନକଲତା ବେହେରା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz। ଆରମ୍ଭ କରୁଛୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମ।

କଥାଚିତ୍ର ଥିଲା କର୍ମା। ଗୀତଟିରେ କଣ୍ଠଦାନ କରିଥିଲେ କବିତା କିଷ୍ଣମୂର୍ତ୍ତି, ମହମ୍ମଦ ଅଜିଜ ଓ ସାଥୀ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଏହି ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆକାଶବାଣୀ ଦିଲ୍ଲୀରୁ ଶୁଣିବା ସମାଚାର ସନ୍ଧ୍ୟା ଓ ଇଂରାଜୀର ସମ୍ବାଦ। ତାପରେ ରହିଛି ବିବିଧ ଭାରତୀ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ।

କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଶୁଣିଲେ ନରେନ୍ଦ୍ର ବେହେରାଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758।

କଣ୍ଠଶିଳ୍ପୀ ଶିବାଙ୍କ କଣ୍ଠରେ ଶୁଣିଲେ ନରେନ୍ଦ୍ର ବେହେରାଙ୍କ ରଚନା। ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।

ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ ରୂପକ ସ୍ୱଚ୍ଛ ଭାରତ ଅଭିଯାନ। ରଚନା ବର୍ଣ୍ଣନା ଓ ପ୍ରଯୋଜନା ରଘୁନନ୍ଦନ ଲାକ୍ରା।

ମୋର ନାଁ ହେଲା ଘନଶ୍ୟାମ ସା। ସ୍ୱଚ୍ଛ ଭାରତ ଅଭିଯାନ କହିଲେ, ସ୍ୱଚ୍ଛ କହିଲେ ପରିଷ୍କାର ପରିଚ୍ଛନ୍ନତା। ଆମେ ନିଜେ ପରିଷ୍କାର ରହିବା ସଙ୍ଗେ ସଙ୍ଗେ ନିଜର ପରିବେଶକୁ ପରିଷ୍କାର ରଖିବା, ନିଜ ଘରକୁ ପରିଷ୍କାର ରଖିବା, ତତ୍ ସଙ୍ଗେ ସଙ୍ଗେ

0: ରାଉରକେଲା ମହାନଗର ନିଗମର ପୂର୍ବତନ କମିଶନର ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ର।
1: ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଭାରତବର୍ଷରେ ଏଭଳି ଏକ ସମସ୍ୟା ସୃଷ୍ଟି ହୋଇଛି, ଯେଉଁ ସମସ୍ୟା ପରବର୍ତ୍ତୀ ସମୟରେ ଅନେକ ଗୁଡ଼ିଏ ସମସ୍ୟା ସୃଷ୍ଟି କରୁଛି। ତେଣୁ ପରିମଳ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଯେଉଁ ସମସ୍ୟା ଗୁଡ଼ିକ ସୃଷ୍ଟି ହେଉଛି, ତାକୁ ଯଦି ଆଖି ଆଗରେ ଆମେ ରଖି ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ଆମେ ନ ନେବା, ତାହେଲେ ପରବର୍ତ୍ତୀ ସମୟରେ ଆମର ଯେତିକି ହ୍ୟୁମାନ ରିସୋର୍ସେସ୍ ଅଛନ୍ତି ବା ମନୁଷ୍ୟ ସାଧନ ଅଛନ୍ତି, ସେମାନଙ୍କର ସୁସ୍ଥ ଶରୀର ରହିବ ନାହିଁ ଏବଂ ସେମାନେ ରୋଗପୂର୍ଣ୍ଣ ହୋଇଯିବେ, ଏବଂ ଏହା ଆମ ପାଇଁ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବ। ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମଦିବସ ଯେତେବେଳେ ଆମେ 2019 ମସିହାରେ ପାଳନ କରିବା, ସେତେବେଳେ ସମ୍ପୂର୍ଣ୍ଣ ଭାରତବର୍ଷ ଏକ ସ୍ୱଚ୍ଛ ଏବଂ ସୁନ୍ଦର ଭାରତବର୍ଷ ରୂପେ ବିକଶିତ ହୋଇ ସମଗ୍ର ବିଶ୍ୱ ଦରବାରରେ ଜନବିଦିତ ହେବ।

0: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ରାଉରକେଲା ଶାଖାର ପୂର୍ବତନ ଆଞ୍ଚଳିକ ଅଧିକାରୀ ଡକ୍ଟର ମୁକେଶ ମାହାଲିମ୍ କହନ୍ତି,
1: ଯାହା ସୋଚ ହେ ଓହା ସ୍ୱଚ୍ଛ ହେ, ଏହି ସ୍ଲୋଗାନକୁ ଭିତ୍ତି କରି ଭାରତ ସରକାରଙ୍କର ପରିବେଶ ଜଙ୍ଗଲ ବିଭାଗ ଏବଂ କ୍ଲାଇମେଟ୍ ଚେଞ୍ଜ ମନ୍ତ୍ରଣାଳୟ 6 ନୂଆ ନିୟମର ପରିକଳ୍ପନା କରିଛନ୍ତି। ପରିବେଶ ସୁରକ୍ଷା ଆଇନ 1986 ଆଇନ ହିସାବରେ ଏହି 6 ଯାକି ରୁଲ୍ ନୋଟିଫିକେସନ୍ ହେଇଛି। ପ୍ରଥମ ନିୟମଟି ହେଲା ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ 2016 ବା ସହରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ ନିୟମ 2016। ଏହି ନିୟମରେ ଆଉ ଗୋଟେ ନୂଆ ଜିନିଷ ଏଥିରେ ସରକାର କରିଛନ୍ତି ଯେ ଯେମିତିକି ଆପଣଙ୍କର ସାନିଟେରୀ ନେପକିନ୍ ଆଉ ଡାଇପର ତା ଉପରେ ଆଗରୁ କିଛି ନିୟମ ନଥିଲା, ଏହାକୁ ସେମାନେ ଗୋଟିଏ ଇନ୍ସିନେଟର ସାହାଯ୍ୟରେ ସବୁ ପୌରପାଳିକା ସବୁ ଅର୍ମାଲ ଲୋକାଲ ବଡ଼ି ତାକୁ ଜଳେଇବେ ଏବଂ ତାକୁ ଯେମିତି ଏଣେ ତେଣେ ଫିଙ୍ଗା ନଯାଏ ତାର ସୁପରିଚାଳନା କରିବେ। ତାପରେ ଦ୍ୱିତୀୟ ନିୟମଟି ହେଲା କନଷ୍ଟ୍ରକ୍ସନ୍ ଆଣ୍ଡ ଡିମୋଲିସନ୍ ୱେଷ୍ଟ। କନଷ୍ଟ୍ରକ୍ସନ୍ ଡିମୋଲିସନ୍ ୱେଷ୍ଟ ହେଲା ଏଇଟା ମାନେ ଆମେ ଯେଉଁ ଘର ତିଆରି କରୁଛୁ ସେଇଥିରୁ ଯେଉଁ ବାହାରୁଥିବା ଘର ତିଆରି ସମୟରେ ଏବଂ ଘର ଭଙ୍ଗା ସମୟରେ ଯେଉଁ ଆପଣଙ୍କର ଇଟା ପଥର ବାଲି ମାଟି ସିମେଣ୍ଟ ଛଡ଼ ସବୁ ବାହାରୁଛି ତାର ସୁପରିଚାଳନା ପାଇଁ ଭାରତ ସରକାର ଭାରତରେ ପ୍ରଥମ ଥର ପାଇଁ ଏହି ନିୟମକୁ ଲାଗୁ କରିଛନ୍ତି। ତାପରେ ଆମର ତୃତୀୟ ନିୟମଟି ହେଲା ଯେ ବାୟୋମେଡ଼ିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଆଣ୍ଡ ହ୍ୟାଣ୍ଡଲିଂ ରୁଲ୍ 2016। ଡାକ୍ତରଖାନାରୁ ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଏହି ନିୟମଟି ପ୍ରଣୟନ ହୋଇଛି। ଚତୁର୍ଥ ନିୟମଟି ହେଲା ଯେ ପ୍ଲାଷ୍ଟିକ୍ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ 2016। ତ ଏହି ନିୟମ ଅନୁସାରେ 50 ତଳକୁ ଥିକନେସ୍ ମୋଟା ଗୋଟେ ଜରିର ମୋଟା 50 ତଳକୁ ବ୍ୟବହାର କରନ୍ତୁ ନାହିଁ। ଆମେ ସବୁ ପ୍ଲାଷ୍ଟିକ୍ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍କୁ ମଧ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ନିର୍ଦ୍ଦେଶ ଦେଇଛୁ ଯେ 50 ଉପରକୁ ସେମାନେ ପଲିଥିନ୍ କ୍ୟାରିବ୍ୟାଗ୍ କିମ୍ବା ପଲିଥିନ୍ ଆଇଟମ୍ ତିଆରି କରିବେ। କାହିଁକି 50 ରଖାଯାଇଛି? 50 ଉର୍ଦ୍ଧ୍ୱଟାକୁ ଆମେ ରିସାଇକିଲ୍ ରିୟୁଜ୍ କରିହେବ, ସେଥିପାଇଁ ଏହି ମାନଦଣ୍ଡ ଫିକ୍ସ କରାହେଇଛି 50 ପଞ୍ଚମ ନିୟମଟି ହେଲା ଯେ ହାଜାର୍ଡସ୍ ଆଣ୍ଡ ଅଦର ୱେଷ୍ଟ ମ୍ୟାନେଜମେଣ୍ଟ ଆଣ୍ଡ ଟ୍ରାନ୍ସବାଉଣ୍ଡ୍ରି ମୁଭମେଣ୍ଟ ରୁଲ୍ସ 2016। ଏହି ନିୟମ ବହୁତ ଆଗରୁ 89 ପ୍ରଚଳିତ ଥିଲା ଏବଂ ତାହାକୁ ଏବେ ଆମେଣ୍ଡମେଣ୍ଟ କରାଯାଇଛି ଯେ ଏଇଥିରେ ଗୋଟେ ଜିନିଷ କୁହାଯାଇଛି ଯେ ଯେଉଁମାନେ ବିପଦଜନକ ୱେଷ୍ଟ ଯେଉଁଟାକି କଠିନ ବର୍ଜ୍ୟବସ୍ତୁ ବାହାର କରୁଛନ୍ତି ବିଭିନ୍ନ କଳକାରଖାନାରୁ କମ୍ ବାହାର କରିବେ ସେହି ଅନୁସାରେ ସେମାନେ ତାଙ୍କର ପ୍ରସେସ୍ରେ ତାଙ୍କର ମ୍ୟାନୁଫ୍ୟାକ୍ଚରିଂ ପ୍ରୋସେସ୍ରେ ଚେଞ୍ଜ କରିବେ। ତାପରେ ଅନ୍ତିମ ନିୟମଟି ହେଲା ଯେ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଲେକ୍ଟ୍ରିକାଲ ୱେଷ୍ଟ 2016।
0: ସମ୍ପ୍ରତି ସ୍ୱଚ୍ଛ ଭାରତ ଅଭିଯାନ ହୋଇଯାଇଛି ଏକ ବେଦମନ୍ତ୍ର। ଏହା ସମସ୍ତଙ୍କର ଦାୟିତ୍ୱ, ଯାହା ଭଲ ତାକୁ ସମସ୍ତେ ଗ୍ରହଣ କରିବା ଉଚିତ। ପରିବେଶ ସ୍ୱଚ୍ଛ ରହିଲେ ମନ ନିର୍ମଳ ରହିବ। ମଣିଷ ଚାହେଁ ସ୍ୱଚ୍ଛ ଜୀବନ, ସୁନ୍ଦର ପରିବେଶ। ମନ ସ୍ୱଚ୍ଛ ରହିଲେ କାମ କରିବାକୁ ଆଗ୍ରହ ବଢ଼େ, ତେଣୁ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ନିଜକୁ ସ୍ୱଚ୍ଛ ରଖିବା ଉଚିତ। ସମସ୍ତଙ୍କର ଏ ଦିଗରେ ନିଷ୍ଠା ଓ ଆନ୍ତରିକତା ରହିବା ଏକାନ୍ତ ବାଞ୍ଛନୀୟ।

ମୁଁ ଡକ୍ଟର ନଗେନ କୁମାର ଦାସ, ଓଡ଼ିଆ ଅଧ୍ୟାପକ, ଏସ୍ଆର୍ ମହାବିଦ୍ୟାଳୟ ବିଶ୍ରା। ସ୍ୱଚ୍ଛତା ହେଉଛି ଏକ ସୁସ୍ଥ ଜୀବନ ବଞ୍ଚିବାର ମିଶନ। ସ୍ୱଚ୍ଛତା ଗୋଟିଏ ଉତ୍ତମ ନାଗରିକ ଜୀବନର ପାଥେୟ ହେବା ଉଚିତ, କାରଣ ଏହାଦ୍ୱାରା ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ହେଉନି, ପରନ୍ତୁ ଗୋଟିଏ ରାଷ୍ଟ୍ରର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟିପାତ କରୁଛି। ତେବେ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଏ ବିଷୟରେ ସଚେତନ କରିବା ପାଇଁ ବିଭିନ୍ନ ସମୟରେ ଆମେ ସଭା କରୁ ଏବଂ କିଛି ପିଲାଙ୍କୁ ଧରି ସେଇ ମହାବିଦ୍ୟାଳୟ ପରିସରକୁ ମଧ୍ୟ କେବଳ ସ୍ୱଚ୍ଛତା ରଖୁନା, ବରଂ ବୃକ୍ଷରୋପଣ ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛୁ। ଦେଖନ୍ତୁ, ବିଦ୍ୟାଳୟ ହେଉ ବା ମହାବିଦ୍ୟାଳୟ ହେଉ, ସେଠି ଗୋଟେ ପବିତ୍ର ବାତାବରଣ ସୃଷ୍ଟି ହେବା ନିହାତି ଆବଶ୍ୟକ। ଯଦି ଗୋଟେ ସ୍ୱଚ୍ଛ ବାତାବରଣ ସୃଷ୍ଟି ନହେଲା, ଅନେକ ସମୟରେ ଆମର ଯେଉଁ ମନଟି ଅଛି ସେ ମନରେ ସବୁବେଳେ ଚାହେଁ ଗୋଟେ ସବୁଜ ସୁନ୍ଦର ପୃଥିବୀକୁ ପରଖିବାକୁ, ତାକୁ ଚିହ୍ନିବାକୁ, ତା ସହିତ ବାସ କରିବାକୁ। ଏବଂ ଯେତେବେଳେ ଗୋଟେ ଅସ୍ୱଚ୍ଛ ପରିବେଶ ଭିତରେ ବିଦ୍ୟା ଶିକ୍ଷାଦାନ କରାଯାଏ, ତାହା ପ୍ରତ୍ୟକ୍ଷ ଭାବେ ଏବଂ ପରୋକ୍ଷ ଭାବେ ଛାତ୍ର ଏବଂ ଶିକ୍ଷକଙ୍କ ଭିତରେ ଗୋଟେ ପ୍ରାୟ ପ୍ରଭାବ ବିସ୍ତାର କରେ, ଏବଂ ସେ ପ୍ରଭାବଟା ସୁପ୍ରଭାବ ନୁହେଁ, ପରନ୍ତୁ ଆମେ କୁପ୍ରଭାବ ବୋଲି କହିପାରିବା। ସ୍ୱଚ୍ଛତା ସହିତ ସ୍ୱାସ୍ଥ୍ୟର ସମ୍ପର୍କ ଅତି ନିବିଡ଼, ତେଣୁ ଯେଉଁଠି ସ୍ୱଚ୍ଛ ସ୍ଥାନ ସେଠି ସୁସ୍ଥ ବାତାବରଣଟି ସୃଷ୍ଟି ହୁଏ ଏବଂ ସୁସ୍ଥ ଜୀବନଟି ମଧ୍ୟ ସେଠି ବଞ୍ଚି ହୁଏ।

ଗାଁର ଉନ୍ନତିରେ ଦେଶର ଉନ୍ନତି। ଗାଁ ହସିଲେ ଦେଶ ହସିବ। ଗାଁର ସ୍ୱଚ୍ଛତାରେ ଦେଶର ସ୍ୱଚ୍ଛତା। ଶୁଣିବା ଗାଁ ଲୋକଙ୍କର ମନର କଥା।

ଲକ୍ଷ୍ମୀ ପୁରାଣ ଆମକୁ ଶିଖଉଛି ଯେ ଲକ୍ଷ୍ମୀ ଯେତେବେଳେ ଗାଁ ଦାଣ୍ଡରେ ବୁଲିବା ପାଇଁକି ଗଲେ ସେ କାହାରି ଘରକୁ ଗଲେନି, ଗଲେ ସିରିଆ ଚାଣ୍ଡାଳୁଣୀ ଘରକୁ, ଯାହାକୁ ଆମେ ଅସ୍ପୃଶ୍ୟ ଜାତି ବୋଲି କେତେ ଲୋକ ଭାବିଥାନ୍ତି, ଏବେ ଅବଶ୍ୟ ତାହା ଦୂରୀଭୂତ ହୋଇଗଲାଣି। ତ ତାର କାରଣ କ'ଣ ସେଟା ଆମେ ପୁରାଣ ମାଧ୍ୟମରେ ସେ ଲକ୍ଷ୍ମୀ ପୁରାଣରୁ ବୁଝିଲୁ ଯେ ଲକ୍ଷ୍ମୀ ଦେଖିଲେ ଯେ ଯେତେବେଳେ ଗାଁ ଦାଣ୍ଡରେ ବୁଲି ବୁଲି ଗଲେ ଦେଖିଲେ କାହାରି ଘର ଦୁଆର ମୁହଁରେ ଗୋବର ପାଣି ଦିଆ ହେଇନି କିମ୍ବା ପରିଷ୍କାର ପରିଚ୍ଛନ୍ନତା ନାହିଁ, ଯାଉ ଯାଉ ଦେଖିଲେ ଗାଁ ମୁଣ୍ଡରେ ସେଇ ସିରିଆ ଚାଣ୍ଡାଳୁଣୀ ସକାଳୁ ତତ୍ପର ହୋଇକିରି ଗାଈ ଗୋବର ଆଣିକିରି ଘର ଦ୍ୱାର ଲିପା ପୋଛା କରିକିରି ସୁନ୍ଦର କରିଥିଲା, ତେଣୁ ଲକ୍ଷ୍ମୀ ସେ ଘରେ ଯାଇକିରି ପହଞ୍ଚିଗଲେ ବୋଲି ଆମର ପୁରାଣ କହୁଛି। ତ ଆମେ ସେଇଠୁ ଶିଖୁଛୁ ଯେ ଯାହା ଘର ସଫା ସୁତୁରା ଥାଏ ତା ଘରକୁ ମା ଲକ୍ଷ୍ମୀ ଯାଆନ୍ତି। ତ ସେଇ ପୁରାଣ ପ୍ରସଙ୍ଗରୁ ବି ଆମେ ପଢ଼ିକିରି ଉପନୀତ ହେଲୁ ଯେ ଆମେ ଯଦି ଆମ ଘର ଦ୍ୱାରକୁ ଆମେ ବି ସଫା ସୁତୁରା କରିବା ତାହେଲେ ଆମ ଘରକୁ ବି ଲକ୍ଷ୍ମୀ ଆସିବେ, ଯଦି ସଫା ସୁତୁରା ନ କରିବା ଅଲକ୍ଷ୍ମୀ ଯାହାକୁ ଆମେ ରୋଗ ବେମାର ବୋଲି କହୁଛୁ ସିଏ ଆସିବେ। ତ ସେଇଥିପାଇଁ ଆମେ ବି ଟିକେ ଆମ ଗାଁର ବି ଯେଉଁ ଯୁବପିଢ଼ିମାନେ ଅଛନ୍ତି ସେମାନେ ବି ସେଥିପ୍ରତି ଟିକେ ସଜାଗ ହେଇକିରି ସହଯୋଗ କରିକିରି ଗାଁକୁ ବି ସଫା ସୁତୁରା ରଖିବାରେ ତତ୍ପର ଅଛନ୍ତି। ଯେ ଆମର ଗୋଟେ କଥା ଅଛି, ଆପେ ଆପେ ବୁଝିଗଲେ ତୁଟ ଇ ଅଡ଼ୁଆ ବଳଦ ପିଠିରେ ଯେନେ ଲଦନ୍ତି ଖଡ଼ୁଆ। ନିଜେ ଯଦି ଆମେ ବୁଝିବା ତାହେଲେ ଯାଇକିରି ଯୋଜନାଟା କାର୍ଯ୍ୟକାରୀ ହେବ। ତ ଆମେ ନିଜେ ଅନୁଭବ କରିବା ଯେ ଆମର ବାହାରେ ଝାଡ଼ା ଗଲେ ଝିଅ ବୋହୂମାନଙ୍କର ସମ୍ମାନ କ୍ଷତି ହେଉଛି, ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ଜନ୍ତୁ ଭୟ ରହୁଛି, ସମୟ ଅସମୟ ରାତି ଦିନ କେତେ କଥା ସେଥିରେ ଅସୁବିଧା ରହୁଛି। ଏହିସବୁଟା ଆଜ୍ଞାମାନେ ନିଜେ ହିଁ ଅନୁଭବ କରନ୍ତୁ ଏବଂ ନିଜେ ନିଜେ ଘରେ ଯଦି ସମସ୍ତେ ପାଇଖାନା ବ୍ୟବହାର କରିବେ ମା ବୋହୂଙ୍କର ମଧ୍ୟ ସମ୍ମାନ ବଢ଼ିବ।

ଆମେ ଯଦି ଘରେ ପାଇଖାନାଟିଏ କରିବା, ଖୋଲା ପଡ଼ିଆରେ ଝାଡ଼ା ନ ବସି ପାଇଖାନାରେ ଝାଡ଼ା ବସିବା, ତାହେଲେ ଆମର ପରିମଳ ସଠିକ ରହିବ, ସ୍ୱଚ୍ଛ ଭାରତ ଅଭିଯାନ ଆମର ସଫଳ ହେବ। ହେ ଭାଇମାନେ, ଆମେ ପାଇଖାନାକୁ କିପରି ଯିବା? ଏ ଚପଲ ପିନ୍ଧି।

0: ଆମେ ଯଦି ଚପଲ ପିନ୍ଧି ପାଇଖାନା ଯିବା ଓ ଶୌଚ ପରେ ସାବୁନରେ ହାତ ଧୋଇବା ତେବେ କିଛି ଅସୁବିଧା ହେବ ନାହିଁ।
1: ମୁଁ ସୁନିତା କିଶାନ, ଗ୍ରାମ ଲାଇଙ୍ଗ। ବାପୁଜୀଙ୍କର ସ୍ୱପ୍ନ ଥିଲା ସୁନ୍ଦର, ସୁସ୍ଥ ଓ ସ୍ୱଚ୍ଛ ଭାରତ। ଏଇ କଥା ସାକାର କରିବାର ଲାଗି ସେ ଜାଣିପାରିଥିଲେ ଯେ ଗାଁର ଉନ୍ନତିରେ ଦେଶର ଉନ୍ନତି। ଆଗରୁ ତ ଝିଅ ବୋହୂମାନେ ଶୌଚ ଲାଗି ବାହାରକୁ ଯିବାକୁ ପଡ଼ୁଥିଲା, ତାପରେ ସମସ୍ତେ ଜାଣିପାରୁଥିଲେ ଯେ ଅମକ ଶୌଚ ପାଇଁ ଯାଉଛି ବୋଲି। ଆହୁରି ମଧ୍ୟ ରାତି ଅଧରେ ଶୌଚ ପାଇଁ ବାହାରିଲେ ଦୁର୍ଘଟଣା ଅଘଟଣମାନ ଘଟିବାର ସମ୍ଭାବନା ଥିଲା, ସେସବୁର ଡର ଏବେ ନାହିଁ। ତାପରେ ବାହାରେ ଶୌଚ ଯିବାଟା ଅସୁନ୍ଦର ଦେଖା ତ ଯାଉଥିଲା, ହେଲେ ବହୁତ ଗୁଡ଼ିଏ ରୋଗ ବେମାର ମଧ୍ୟ ଘରକୁ ଆସୁଥିଲା।

ଆଜ୍ଞା, ମୋର ନାଁ ହେଉଛି ବଲଦୀପ ସାହୁ। ମୁଁ ସୁନ୍ଦରଗଡ଼ ରାଜଗାମପୁର ବ୍ଲକ ଲାଇଙ୍ଗ ଗ୍ରାମ ପଞ୍ଚାୟତର ଜଣେ 10 ନମ୍ବର ୱାର୍ଡ଼ର ୱାର୍ଡ଼ ମେମ୍ବର। ଆଜ୍ଞା, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଏ ଯେଉଁ ଶୌଚାଳୟ ନିର୍ମାଣ ଯୋଜନା ଯେନ୍ ଆସିଛେ ଆମର ଗାଁରେ, ଆମେ ସ୍ୱଚ୍ଛ

ବେମାର ହେବେ କହିକି ଆମେ ସଚେତନ କରୁଛୁ। ଆଉ ମଧ୍ୟ ଯେଉଁ ନାଲା ନର୍ଦ୍ଦମା ଅଛି ପ୍ରତି ବର୍ଷ ଆମେ ଆମର ଆନୁଆଲ୍ ଆକ୍ସନ୍ ପ୍ଲାନ୍ରେ ବଜେଟ୍ରେ ଆମେ ରଖୁଛୁ, ଅର୍ଥ ରଖୁଛୁ ଓ ପ୍ରତି ବର୍ଷ ସେଇଟା ଆମେ ବର୍ଷା ଦିନ ଆଗରୁ ସେଇ ନାଲା ନର୍ଦ୍ଦମା ସବୁ ସଫା କରୁଛୁ। ଆଉ ତା ସାଙ୍ଗରେ ଯେଉଁ ଆମର ଗଛଲତା ଯେଉଁ ଅନାବନା ଗଛଲତା ଅଛି ତାକୁ ମଧ୍ୟ ଆମେ ବର୍ଷା ଦିନ ଆଗରୁ ସଫା କରୁଛୁ। ଆମର ନିଜର ଇଚ୍ଛା ଶକ୍ତିରେ ଆମେ ନିଜେ କୌଣସି କାମଟା ନିଜେ କାମ ନ କରିବା ତାହେଲେ କୌଣସି ସରକାରୀ ଯୋଜନା ଫଳପ୍ରଦ ହେବ ନାହିଁ। ଆମର ଗାଁରେ 60% ପାଇଖାନାର ନିର୍ମାଣ ହୋଇଛି, କିନ୍ତୁ ଏବେ ମଧ୍ୟ 35% ଖାଲି ବ୍ୟବହାର ହେଉଛି, ବାକି 15-20% ବ୍ୟବହାର ହେଉନାହିଁ। ତାର କାରଣ ହେଉଛି ଆମେ ସଚେତନ ନାହୁଁ। ଏବେ ମଧ୍ୟ ଆମେ ଯାଇକି ବାହାରେ ପାଇଖାନା କରୁଛୁ, ଲେଟ୍ରିନ୍ ଘରେ ଥାଇ ମଧ୍ୟ ଆମେ ବାହାରେ ପାଇଖାନା କରୁଛୁ। ତାହେଲେ ଆମକୁ ନିଜକୁ ବିଚାର କରିବାକୁ ପଡ଼ିବ ଯେ ଆମେ ଖାଲି ପାଇଖାନା ବନେଇଦେଲେ ହେବ ନାହିଁ, ପାଇଖାନା ବ୍ୟବହାର କରିବାକୁ ପଡ଼ିବ। ଆମ ଗାଁରେ ଯୁବକ ସଂଘମାନେ ଅଛନ୍ତି, ଯୁବକ ସଂଘର ପିଲାମାନେ ଅଛନ୍ତି, ସେମାନେ ସମୟ ସମୟରେ ବିଭିନ୍ନ ପ୍ରକାର ନିବାରଣ କାର୍ଯ୍ୟକ୍ରମ ସବୁ କରନ୍ତି, ଯେମିତିକି ଡେଙ୍ଗୁ ମ୍ୟାଲେରିଆ ଓ ବିଭିନ୍ନ ପ୍ରକାର ଯେଉଁ ଭୂତାଣୁ ଜନିତ ରୋଗ ହେଉଛି ସେଇ ଉପରେ ସେମାନେ ବିଭିନ୍ନ ପ୍ରକାର କ୍ୟାମ୍ପ କରିକି ଲୋକମାନଙ୍କୁ ସଚେତନ କରନ୍ତି। ପଞ୍ଚାୟତ ମଧ୍ୟ ତାଙ୍କୁ ଆର୍ଥିକ ସହଯୋଗ ଦିଏ, ଆମେମାନେ ମଧ୍ୟ ଯାଇକି ତାଙ୍କୁ ଯଦି ଆମମାନଙ୍କର କୌଣସି ଜିନିଷ ଉପରେ ଅଭିଜ୍ଞତା ଦରକାର ତାହେଲେ ଆମେମାନେ ତାଙ୍କୁ ଯାଇକି ଆଡ଼ଭାଇସ୍ କରୁଛୁ। ସରକାର ସହାୟତା ଦେଇପାରିବ, ସରକାର ପଲିସି ବନେଇ ପାରିବ, କିନ୍ତୁ ଯେଉଁ ପର୍ଯ୍ୟନ୍ତ ପ୍ରତ୍ୟେକ ମଣିଷ ଏହାକୁ ଯଦି ଆନ୍ଦୋଳନ ରୂପରେ ଯଦି ନ ଗ୍ରହଣ କରିବ ତାହେଲେ କୌଣସି ବି କୌଣସି ଆକାରରେ ଏହା ସମ୍ଭବ ହୋଇପାରିବନି। ଏଣୁ ପ୍ରତ୍ୟେକ ମଣିଷ ଏହାକୁ ଏକ ନିଜର ଆନ୍ଦୋଳନ କରନ୍ତୁ, ରିଭଲ୍ୟୁସନ୍ କରନ୍ତୁ ଯେ ମୋତେ ସ୍ୱଚ୍ଛ ହେବାର ଅଛି, ମୋର ପରିବାର ସ୍ୱଚ୍ଛ କରିବାର ଅଛି, ମୋର ଘର ସ୍ୱଚ୍ଛ କରିବାର ଅଛି, ମୋର ସମାଜ ସ୍ୱଚ୍ଛ କରିବାର ଅଛି। ଯଦି ସେମାନେ ପ୍ରଣ କରିବେ ତାହେଲେ ଯାଇକି ଇଏ ମହାନ ଉଦ୍ଦେଶ୍ୟ ସଫଳ ହୋଇପାରିବ, ନଚେତ୍ ଆମେ ଖାଲି ଏଇ ଯେଉଁ ପୋଥି ବାଇଗଣ ଆଉ ବାରି ବାଇଗଣ କଥା ହିଁ ରହିଯିବ। ଆଉ ମଧ୍ୟ ମୁଁ ଅନୁରୋଧ କରୁଛି, ଯେମିତି ଭାରତ ସ୍ୱାଧୀନତା ଆନ୍ଦୋଳନରେ ଧନୀ ଗରିବ ଆବାଳ ବୃଦ୍ଧ ବନିତା ଏକଜୁଟ ହୋଇ ଆମେ ଇଂରେଜ ସରକାର ବିରୁଦ୍ଧରେ ଯେମିତି ଲଢ଼େଇ ଲଢ଼ିକି ଆମେ ଇଂରେଜ ସରକାରକୁ ଭାରତବର୍ଷରୁ ଆମେ ତୋଡ଼ି ଦେଇଥିଲୁ, ସେମିତି ଏ ସ୍ୱଚ୍ଛ ଭାରତ ପାଇଁ ଆମେ ସମସ୍ତେ ଏକଜୁଟ ହେବା, ଧନୀ ଗରିବ ଆବାଳ ବୃଦ୍ଧ ବନିତା ଏକଜୁଟ ହୋଇ ସ୍ୱଚ୍ଛତା ଅଭିଯାନର ଆନ୍ଦୋଳନ ସୁରୁ କରିବା। ତାହେଲେ ଯାଇକି ଘର ଗାଁରୁ ନେଇକି ଘର ପରିବାରରୁ ନେଇକି ସମାଜ ସମାଜରୁ ନେଇକି ବ୍ଲକ ବ୍ଲକରୁ ନେଇକି ଜିଲ୍ଲା ଜିଲ୍ଲାରୁ ନେଇକି ରାଜ୍ୟ ରାଜ୍ୟରୁ ନେଇକି ଦେଶ ସାରା ଯଦି ଆମେ ଆନ୍ଦୋଳନ ଆକାରରେ ଏହାକୁ ଗ୍ରହଣ କରିବା ତାହେଲେ ଏଇ ଯେଉଁ ମହାନ ଉଦ୍ଦେଶ୍ୟ ଆମେ ସଫଳ କରିବା ବୋଲି ମୋର ଆଶା।

ମୋ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆହ୍ୱାନ କରିବି ଯେ ସେମାନେ ସେମାନଙ୍କ ଅଞ୍ଚଳରେ ଗୋଟିଏ ଗୋଟିଏ ଛୋଟିଆ ଛୋଟିଆ ସାନିଟେସନ୍ କମିଟି କନଷ୍ଟିଚ୍ୟୁଟ୍ କରନ୍ତୁ। ଆମେ ମହିଳାମାନଙ୍କୁ ନେଇ ମହିଳା ଆରୋଗ୍ୟ ସମିତି ନିର୍ମାଣ କରିଛୁ ନ୍ୟାସନାଲ୍ ଅର୍ବାନ୍ ହେଲ୍ଥ ମିଶନ ମାଧ୍ୟମରେ ସେଲ୍ଫ ହେଲ୍ପ ଓମେନ୍ ସେଲ୍ଫ ହେଲ୍ପ ଗ୍ରୁପ୍ସ କରିଛୁ। ମହିଳାମାନେ ଏସବୁ କ୍ଷେତ୍ରରେ ଆଗଭର ହେବା ପାଇଁ ମୁଁ ସମସ୍ତ ମହିଳାମାନଙ୍କୁ ଅନୁରୋଧ କରିବି ଏବଂ କାରଣ ସେମାନେ ହିଁ ଗୃହକୁ ନିର୍ମଳ ରଖନ୍ତି ଏବଂ ଗୃହର ଚତୁଃପାର୍ଶ୍ୱକୁ ନିର୍ମଳ ରଖନ୍ତି। ଯଦି ମହିଳା ଆଗଭର ହେବ ଏବଂ ଆଗେଇ ଯିବ ନିଶ୍ଚିତ ଭାବରେ ଆମେ ସଫଳ ହେବୁ ଏବଂ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ଏହା କେବଳ ସରକାରଙ୍କ କାର୍ଯ୍ୟକ୍ରମ ନୁହେଁ, ଏହା ଆମ ସମସ୍ତଙ୍କର କାର୍ଯ୍ୟକ୍ରମ ହେବା ଆବଶ୍ୟକତା ରହିଛି। ତେଣୁ ସେଥିପାଇଁ ଆମେ ଆମର ପ୍ରଥମେ ଆତ୍ମାକୁ ଶୁଦ୍ଧି କରିବାର ଆବଶ୍ୟକତା ଅଛି, ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଛି। ଆମେ ଜାଣିବା ଉଚିତ ଯେ ଆମେ ଯଦି ନିଜେ ସଫା ହେବା, ଆମର ହୃଦୟ ଭିତରରୁ ସଫା ରହିବ, ତାହେଲେ ପରବର୍ତ୍ତୀ ସମୟରେ ଏହା ପରିସ୍ଫୁଟିତ ହୋଇ ବାହାରେ ତାହାର ପ୍ରଭାବ ପକାଇବ ଏବଂ ବାହାର ପରିବେଶ ନିଶ୍ଚିତ ଭାବରେ ନିର୍ମଳ ହେବ ଏବଂ ପରିଷ୍କାର ହେବ।

ଶୁଣୁଥିଲେ ରୂପକ ସ୍ୱଚ୍ଛ ଭାରତ ଅଭିଯାନ, ରଚନା ବର୍ଣ୍ଣନା ଓ ପ୍ରଯୋଜନା ରଘୁନନ୍ଦନ ଲାକ୍ରା, ସହଯୋଗିତା ସପନ ରାଉତରାୟ ଏବଂ ମଙ୍ଗଲ ମୁଣ୍ଡାରୀ। ଆକାଶବାଣୀ ରାଉରକେଲା।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ। ଆରମ୍ଭ କରୁଛୁ ଆମର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ପ୍ରଥମେ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟର। ଚଳଚ୍ଚିତ୍ର ଦିଲ୍ ସେ।